ଆକାଶବାଣୀ ବାରିପଦା। ଆଜି ଗୁରୁବାର 1948 ଶତାବ୍ଦୀର ଆଶ୍ୱିନ 16 ଦିନ, ତଦନୁଯାୟୀ 2026 ମସିହା ଅକ୍ଟୋବର ମାସର 8 ତାରିଖ। ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ଶୁଭ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଯୋଗେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 5:58 ସେକେଣ୍ଡ।

ଆକାଶବାଣୀ ବାରିପଦା ସମୟ ସକାଳ 6 ବାଜିବାକୁ ଯାଉଛି। ହିନ୍ଦୀ ସମାଚାର ରିଲେ କରି ପ୍ରଚାର କରୁଛୁ ରାଷ୍ଟ୍ରୀୟ ପ୍ରସାରଣ ସେବା ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

0: ନରେନ୍ଦ୍ର କୁମାର ବନ୍ଦନାର ପରବର୍ତ୍ତୀ ଶିଳ୍ପୀ କଣ୍ଠରେ ଦିଲୀପ ଜେନାଙ୍କ ରଚନା।
1: ଆରେ ଭାବ ଲଗେଇ ସେ ଟାଣି ନେଉଛି ରେ।

ଏଥି ସହିତ ଶେଷ ହେଲା ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀ ଥିଲେ ଗୋବିନ୍ଦ ଚନ୍ଦ୍ର, ସେଲୁ ମହାନ୍ତି, ନରେନ୍ଦ୍ର କୁମାର, ପ୍ରୀତିନନ୍ଦ ରାଉତରାୟ, ସନୁ ନିଗମ ଏବଂ ନମିତା ଅଗ୍ରୱାଲ। ଗୀତଗୁଡ଼ିକ ଥିଲା ଅଲେଖ ବିଶ୍ୱାଳ, ଦୁର୍ଗାଚରଣ ପଟ୍ଟନାୟକ, ଦିଲୀପ ଜେନା, ବିନୋଦିନୀ ଦେବୀ ଏବଂ ବିଜୟ ମଲ୍ଲଙ୍କ ରଚନାରୁ। ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକରୁ। ଟିକେ ପରେ।

0: ଅନୁଚିନ୍ତା ଉପସ୍ଥାପନା କରିଛନ୍ତି ଶାରଦା ପ୍ରସାଦ କର।
1: ପ୍ରଣାମ ଶ୍ରୋତା ବନ୍ଧୁ, ଏ ସୃଷ୍ଟି ହେଉଛି ମାତୃମୟ, ମାଟିଠାରୁ ଆକାଶ ଯାଏଁ ପରିବ୍ୟାପ୍ତ ମାଆର ଅଭୟ ପଣତକାନି। ଯାହାଙ୍କର କୃପା କୈବଲ୍ୟରେ ପ୍ରତିଟି ଅନ୍ଧାର ହୁଏ ଆଲୋକମୟ, ପ୍ରତିଟି ଅଙ୍ଗାର ହୁଏ ଅଙ୍ଗୀକାରମୟ। ସେଇ ଆଦ୍ୟାଶକ୍ତି ଜଗଦମ୍ବା ହେଉଛନ୍ତି ଏ ସମସ୍ତ ଜଗତର ସୃଷ୍ଟି, ସ୍ଥିତି ଓ ପ୍ରଳୟର କାରଣ। ତେଣୁ ମାତୃ ଉପାସନା ହିଁ ଶକ୍ତି ଉପାସନା। ଏହି ପରିପ୍ରେକ୍ଷୀରେ ମାତୃ ଉପାସନାର ପର୍ବ ଦୁର୍ଗା ପୂଜାର ଗୁରୁତ୍ୱ ବେଶ ମହତ୍ଵପୂର୍ଣ୍ଣ। ସମସ୍ତ ଦୁର୍ଗତିକୁ ମୂଳୋତ୍ପାଟନ କରି ସବୁରି ହୃଦୟରେ ଶାନ୍ତି ଓ ଅଭୟ ଭରିଦେବା ହେଉଛି ଏ ଦୁର୍ଗା ପୂଜାର ବିଶେଷତ୍ଵ। ସେଥିପାଇଁ ମଧୁମହକରେ ମଧୁକ୍ଷରା ହୁଏ ବସୁନ୍ଧରା, ଚୁଆ ଚନ୍ଦନର ମହମହ ଗନ୍ଧରେ, ଘଣ୍ଟ ଘଣ୍ଟା ନିନାଦରେ, ସ୍ତୋତ୍ର ମନ୍ତ୍ରରେ ପଲ୍ଲୀଠାରୁ ନଗରୀ ଯାଏ ସବୁଠାରେ ସଞ୍ଚରି ଯାଏ ମା ଦେବୀ ଦୁର୍ଗାଙ୍କର ଶୁଭାଗମନର ବାର୍ତ୍ତା। ଦୁର୍ଗା ପୂଜା ଏକ ସାର୍ବଜନୀନ ଉତ୍ସବ, ଯାହାକି ବର୍ଷରେ ଦୁଇଥର ଯଥା ଶାରଦୀୟ ପୂଜା ଓ ବାସନ୍ତୀ ପୂଜା ନାମରେ ଅନୁଷ୍ଠିତ ହୁଏ। ବିଭିନ୍ନ ଶକ୍ତିପୀଠ ମାନଙ୍କରେ ଧାତୁ ଓ ଶିଳା ନିର୍ମିତ ମୂର୍ତ୍ତିମାନଙ୍କର ପୂଜା ଓ ବେଶ ମୂଳାଷ୍ଟମୀ ଠାରୁ ଦଶହରା ପର୍ଯ୍ୟନ୍ତ ଷୋଡ଼ଶ ଦିନ ବ୍ୟାପୀ ଚାଲୁଥିଲା ବେଳେ ମୃଣ୍ମୟ ମୂର୍ତ୍ତିମାନଙ୍କ ପାଖରେ ଶୁକ୍ଳ ଷଷ୍ଠୀ ଠାରୁ ଦଶମୀ ପର୍ଯ୍ୟନ୍ତ ପାଞ୍ଚ ଦିନ ଧରି ପୂଜା ଅନୁଷ୍ଠିତ ହୁଏ। ଶ୍ରୀ ମାର୍କଣ୍ଡେୟ ପୁରାଣ ମତରେ ଦେବତା ଓ ଅସୁରମାନଙ୍କର ଏକଶତ ବର୍ଷ ବ୍ୟାପୀ ଘୋର ସଂଗ୍ରାମରେ ପରାଜିତ ଦେବଗଣ ବିଷ୍ଣୁଙ୍କର ଶରଣାପନ୍ନ ହୋଇ କହିଲେ, ହେ ହରି, ଦାନବକୁଳ ଅଧିପତି ମହିଷାସୁରର ଅତ୍ୟାଚାରରେ ଭୁଲୁଣ୍ଠିତ ଆଜି ସ୍ୱର୍ଗପୁରୀ ଉଜୁଡ଼ି ଯାଇଛି, ନନ୍ଦନବନର ଶୋଭା ମଉଳି ଯାଇଛି, ପାରିଜାତର ମହକ ପୁରନ୍ଦର ବିତାଡ଼ିତ, ଯମ ଆଜି ଆତଙ୍କିତ, ସୂର୍ଯ୍ୟ ସଙ୍କୁଚିତ, ଅଗ୍ନି ସନ୍ତୁଳିତ। ଦେବତାଙ୍କର ଏ ଆକୁଳ ନିବେଦନ ଶୁଣି କ୍ରୋଧରେ ବିଷ୍ଣୁ, ଶଙ୍କର ଓ ବ୍ରହ୍ମାଙ୍କ ମୁଖ ଗହ୍ୱରରୁ ଗୋଟିଏ ଗୋଟିଏ ତେଜ ନିର୍ଗତ ହେବା ସହ ସମସ୍ତ ଦେବଗଣଙ୍କ ଶରୀରରୁ ମଧ୍ୟ ତେଜ ନିର୍ଗତ ହୋଇ ଅପୂର୍ବ ଏକ ନାରୀ ମୂର୍ତ୍ତି ଧାରଣ କଲେ। ପିତା ବ୍ରହ୍ମା ନାମର ପ୍ରଦତ୍ତ ବିଭିନ୍ନ ଅସ୍ତ୍ରରେ ସଜ୍ଜିତ ହୋଇ ମହିଷାସୁରକୁ ନିଧନ କରି ଜଗତରେ ଶାନ୍ତି ପ୍ରତିଷ୍ଠା କଲେ। ଏ ସଂସାରରେ ଯେତେ ପ୍ରକାର ବିଭବ ଅଛି ତନ୍ମଧ୍ୟରେ ତିନୋଟି ହେଉଛି ପ୍ରଧାନ, ବିଦ୍ୟା, ବଳ ଓ ଧନ, ଯାହାର ପ୍ରଭାବରେ ବ୍ୟକ୍ତି ହୁଏ ପରିପୂର୍ଣ୍ଣ ଓ ପାରଦର୍ଶୀ। ମା ଦୁର୍ଗା ଠାକୁରାଣୀ ମହାସରସ୍ୱତୀ ରୂପରେ ବିଦ୍ୟା, ମହାକାଳୀ ରୂପରେ ବଳ ଓ ମହାଲକ୍ଷ୍ମୀ ରୂପରେ ଧନ ପ୍ରଦାନ କରି ଜୀବକୁ ଧନ୍ୟ କରିବା ସହିତ ମାତୃଶକ୍ତିର ମହିମାକୁ ଶତଗୁଣିତ କରନ୍ତି। ଦୁର୍ଗା ପୂଜା ସମାଜକୁ ଶିଖାଏ ଏକତାର ମହାମନ୍ତ୍ର ଓ ସଂଘ ଶକ୍ତିର ଚମତ୍କାରିତା, କାରଣ ଦେବତାଙ୍କର ସଂଗୃହୀତ ଶକ୍ତି ଏକୀଭୂତ ହୋଇ ସୃଷ୍ଟି ହେଲେ ମା ଦୁର୍ଗା ଯେ ମହିଷାସୁରକୁ ନିଧନ କଲେ। କିନ୍ତୁ ସାମ୍ପ୍ରତିକ ପରିସ୍ଥିତିରେ ଆମର ବିଚାର ଏପରି ବିପର୍ଯ୍ୟସ୍ତ ହୋଇପଡ଼ିଛି ଯେ ଏକ ମନ ଏକ ପ୍ରାଣ ହୋଇ ସଂଘବଦ୍ଧ ଭାବରେ କାର୍ଯ୍ୟ କରିବା ପ୍ରାୟତଃ ହୋଇଛି ସାତ ସପନ। ପରିବାରଠାରୁ ରାଷ୍ଟ୍ର ପର୍ଯ୍ୟନ୍ତ ସବୁଠି କେବଳ କଥା କଟାକଟି ଓ ମନ ଫଟାଫଟି, ଫଳତଃ ଚାରିଆଡ଼େ ମାଳ ମାଳ ମହିଷାସୁରଙ୍କ ଚାଲିଛି ମାଂସଳ ମସୁଧା ଓ ବିଦୀର୍ଣ୍ଣ ହେଉଛି ବସୁଧା। ଏହାଠାରୁ ଦୁର୍ଭାଗ୍ୟ ଆଉ କ'ଣ ଥାଇପାରେ।

0: ଆମ ସଂସ୍କୃତିରେ ପ୍ରତ୍ୟେକ ନାରୀ ହେଉଛନ୍ତି ଲକ୍ଷ୍ମୀ ସ୍ୱରୂପା, ତେଣୁ ତାଙ୍କୁ ଜାୟା, ମାତୃ, ଲକ୍ଷ୍ମୀ, ଶକ୍ତି ଆଦି ନାମରେ ବନ୍ଦନା କରାଯାଏ। କିନ୍ତୁ ପରିତାପର ବିଷୟ, ମାଟି ମୂର୍ତ୍ତିକୁ ପୂଜା କଲାବେଳେ ଯେଉଁ ଶ୍ରଦ୍ଧା ଓ ଭକ୍ତି ଆମେ ଦେଖାଉ, ସେହି ଭାବ ଘରେ ଥିବା ଜୀବନ୍ତ ମା ପ୍ରତି ଯାଏ କୁଆଡ଼େ? ପ୍ରତିଟି ଘରେ ଥିବା ରକ୍ତ ମାଂସଧାରୀ ମାକୁ କନ୍ଦେଇ ଦୁର୍ଗା ପୂଜାରେ ଦୁର୍ଗାଙ୍କୁ ମନ୍ଦାର ମାଳାରେ ବନ୍ଦେଇବାରେ କି ଅର୍ଥ ଅଛି ଶ୍ରୋତା ବନ୍ଧୁ? ଦୁର୍ଗା ପୂଜାର ମୌଳିକ ମୂଲ୍ୟବୋଧ ହେଉଛି ମାତୃଜାତିକୁ ସମ୍ମାନ ଓ ଆଦର କରିବା। ସେ କନ୍ୟା ହେଉ ଅବା ଭଗିନୀ, କୁଳବଧୁ ହେଉ ଅବା ଜନନୀ, ପ୍ରତିଟି ନାରୀ ହେଉଛି ପ୍ରକୃତି ସ୍ୱରୂପା ନାରାୟଣୀ। ଏକଥା ସତ୍ୟ ଯେ ପ୍ରକୃତି ହସିଲେ ଧରାରେ ପ୍ରେମ ଫୁଲ ଫୁଟେ, ଆଉ ପ୍ରକୃତି କାନ୍ଦିଲେ ଧ୍ୱଂସର ଲହରୀ ଉଠେ। ତେଣୁ ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟତେ ରମନ୍ତେ ତତ୍ର ଦେବତା। ଏହି ବିଚାରଧାରାକୁ ହୃଦୟଙ୍ଗମ କରି ଆମ ଭିତରେ ଲୁଚିଥିବା ଷଡ଼ରିପୁ ରାକ୍ଷସକୁ ମାର ପାଦ ତଳେ ବଳି ଦେଇପାରିଲେ ତାହା ହିଁ ହେବ ପ୍ରକୃତ ମାତୃ ଉପାସନା ଓ ଦେବୀ ଦୁର୍ଗାଙ୍କ ପବିତ୍ର ନିରାଜନା।
1: ଅନୁଚିନ୍ତା ଉପସ୍ଥାପନା କରିଥିଲେ ସାରଦା ପ୍ରସାଦ କର। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 181ତମ ଭାଗ।

ରାଜପୁତ୍ର ଅକସ୍ମାତ ମୃତ୍ୟୁ ମୁଖରେ ପଡ଼ିବାରୁ ଚତୁର୍ଦ୍ଦିଗରେ ବିଳାପଧ୍ୱନି ଉତ୍ଥିତ ହେଲା। ସପତ୍ନୀମାନେ ବି କପଟରେ ଉଚ୍ଚକଣ୍ଠରେ ରୋଦନ କଲେ। ରାଜା ପୁତ୍ର ଶୋକରେ ବିଫଳ, କେଶବସନ ସ୍ଖଳିତ। ଏହା ଦେଖି କୃତଦ୍ୟୁତି ବିଧାତାଙ୍କୁ ନିନ୍ଦା କଲେ ଏବଂ ମୃତ ପୁତ୍ରକୁ ସମ୍ବୋଧନ କରି ବିଳାପ କଲେ। ସମସ୍ତଙ୍କୁ ଶୋକଗ୍ରସ୍ତ ଏବଂ ବିବେକ ବୁଦ୍ଧିହୀନ ଦେଖି ଅଙ୍ଗିରା ନାରଦଙ୍କୁ ଘେନି ଉପସ୍ଥିତ ହେଲେ।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 181ତମ ଭାଗ। ବେତାର ସମ୍ପାଦନା କରିଥିଲେ ଡକ୍ଟର ଦାଶରଥି ଦାସ। ସଙ୍ଗୀତ ପରିଚାଳନା କରିଥିଲେ ତାରାକାନ୍ତ ପଣ୍ଡା। ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି। ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। କଣ୍ଠଦାନ କରିଥିଲେ ଦୁଃଖିଶ୍ୟାମ ତ୍ରିପାଠୀ, ମନ୍ମଥ ମିଶ୍ର, ସଙ୍ଗୀତା ଗୋସାଇଁ ଏବଂ ସେବାରାଣୀ।

ସଂସ୍କୃତରେ ସମ୍ବାଦ ରିଲେ କରି ଶୁଣାଇଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ବାରିପଦା ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଉଛୁ।

ସକାଳ 7:25 ସାନ୍ତାଳୀ ଆଖଡ଼ା, ସୁଗମ ସଙ୍ଗୀତ ସକାଳ 7:55। ଗୀତାଞ୍ଜଳି ସକାଳ 8:15 ଏବଂ ସକାଳ 8:45। କାର୍ଯ୍ୟକ୍ରମ ପୀଠ ପରିକ୍ରମା ସକାଳ 8:30। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକରୁ।

ଦିନ ବାରଟାରେ ରହିଛି ଝୁମର ଗୀତ, ପରିବେଷଣ କରିବେ ଶିଳ୍ପୀ କୁବେରଚନ୍ଦ୍ର ରଣା ଏବଂ ସାଥୀ କଳାକାର। କାର୍ଯ୍ୟକ୍ରମ ମହିଳା ମହଲ, ଦିନ 1:20। ଅପରାହ୍ନ 5:30 ଏନ୍ସିଆର୍ଟି ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଭକ୍ତିଗୀତ ସନ୍ଧ୍ୟା 6:00, ସୁଗମ ସଙ୍ଗୀତ ସନ୍ଧ୍ୟା 6:15। ବିକାଶ ମନ୍ତ୍ର ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକରୁ ସନ୍ଧ୍ୟା 6:30। ରାତି 7:00 ଆଦିବାସୀ ସଙ୍ଗୀତ କ୍ରମରେ ସାନ୍ତାଳୀ ଗୀତ, ପରିବେଷଣ କରିବେ ଶିଳ୍ପୀ ହରିଶ୍ଚନ୍ଦ୍ର ହାଁସଦା ଏବଂ ସାଥୀ କଳାକାର। ଆପଣମାନଙ୍କ ଅନୁରୋଧରେ ହିନ୍ଦୀ କଥାଚିତ୍ରର ଗୀତ ରାତି 8:00। ରାତି 8:30 ଶ୍ରୋତାବନ୍ଧୁମାନଙ୍କର ଚିଠିପତ୍ରର ଉତ୍ତରକୁ ନେଇ କାର୍ଯ୍ୟକ୍ରମ ସମୀପେଶୁ। ଗୀତ ଅତୀତ ରାତି 8:40। ରାତି 10:00 ରହିଛି ପାଲା, ପରିବେଷଣ କରିବେ ଶିଳ୍ପୀ ଗଗନ ବିହାରୀ ସିଂ ଏବଂ ସାଥୀ କଳାକାର। ଏକକ କଥାଚିତ୍ର କାର୍ଯ୍ୟକ୍ରମରେ ହିନ୍ଦୀ କଥାଚିତ୍ରର ଗୀତ ରାତି 10:30। ଶ୍ରୋତାବନ୍ଧୁ, ଏଥିରେ ଆଜିର କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ

0: ତପସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।
2: ଆରେ ବାବା ରାଜୁ, ମତେ ଲାଗୁଛି ମୋ ଆଖିର ପାୱାର ବୋଧେ ଆହୁରି କମିଗଲାଣି। ଏ ଚଷମାଟା ନେଲୁ, ଟିକେ ବେଶୀ ପାୱାର କାଚ ଲଗେଇକି ନେଇ ଆସୁ।
3: ବୋଉ, ମୁଁ ଭାବୁଛି ତୋର ବୋଧେ ମୋତିଆ ବିନ୍ଦୁ ହଉଥିବ।
4: ହଁ ମାଉସୀ, ତମର ମୋତିଆ ବିନ୍ଦୁ ହେଲାଣି। ମୋତିଆ ବିନ୍ଦୁ ହେଲେ ଆଖିକୁ ଯନ୍ତ୍ରଣା ହୁଏନି, ଦୃଷ୍ଟି ଶକ୍ତି ଧୀରେ ଧୀରେ କମିଯାଏ, ଆଖିର ଡୋଳା ଧୂଆଁଳିଆ ହେଇଯାଏ। ହଁ, ମୋତିଆ ବିନ୍ଦୁ ଅଧିକ ପାଖଳ ହବା ଯାଏ ଅପେକ୍ଷା କରନ୍ତୁ। ତୁରନ୍ତ ନେତ୍ର ବିଶେଷଜ୍ଞଙ୍କ ସହିତ ସମ୍ପର୍କ କରନ୍ତୁ। ସରକାରୀ ଡାକ୍ତରଖାନା ଏବଂ ସ୍ୱୀକୃତିପ୍ରାପ୍ତ ବେସରକାରୀ ସଂସ୍ଥାଗୁଡ଼ିକରେ ସରକାରଙ୍କ ତରଫରୁ ମାଗଣାରେ ମୋତିଆ ବିନ୍ଦୁ ଅପରେସନ୍ କରାଯାଉଛି। ଏହି ଅପରେସନ୍ ଦ୍ୱାରା ଆଖିରେ କୃତ୍ରିମ ଲେନ୍ସ ଲଗାଯାଉଛି ଏବଂ ଦୃଷ୍ଟିଶକ୍ତି ମଧ୍ୟ ଫେରାଇ ଅଣାଯାଇପାରୁଛି।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟରଞ୍ଜନ ମହାପାତ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀର ଯଶୋଭୂମିଠାରେ ଇଣ୍ଡିଆ ମୋବାଇଲ କଂଗ୍ରେସର ଦଶମ ସଂସ୍କରଣକୁ ଉଦ୍ଘାଟନ କରିବେ। ସୀମାହୀନ ବିସ୍ତାର ବାର୍ତ୍ତା ନେଇ ଚଳିତ ବର୍ଷ ଏହି ସମ୍ମିଳନୀର ଆୟୋଜନ କରାଯାଉଛି। କାର୍ଯ୍ୟକ୍ରମରେ 100ରୁ ଅଧିକ ଦେଶର ଦୂରସଞ୍ଚାର କ୍ଷେତ୍ରର ପ୍ରତିନିଧିମାନେ ଅଂଶଗ୍ରହଣ କରିବେ। ରାଜ୍ୟ ସରକାର ଗ୍ରାମାଞ୍ଚଳ ଓ ସହରାଞ୍ଚଳର ବିଭିନ୍ନ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକରେ ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ବର୍ଗର ଲୋକଙ୍କ ସଂଖ୍ୟା, ସେମାନଙ୍କର ରାଜନୈତିକ ପ୍ରତିନିଧିତ୍ୱ ବାବଦରେ ଅନୁଧ୍ୟାନ କରିବା ପାଇଁ ଏକ କମିଶନ ଗଠନ କରିଛନ୍ତି। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ପ୍ରମୋଦ ପଟ୍ଟନାୟକଙ୍କୁ ଆୟୋଗର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି କ୍ରମରେ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକ ତରଫରୁ ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନା ଅନୁସାରେ 328 ମହାବିଦ୍ୟାଳୟ ଓ 13 ବିଶ୍ୱବିଦ୍ୟାଳୟ, ସର୍ବମୋଟ 341 ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ ନିର୍ବାଚନ ଅନୁଷ୍ଠିତ ହେବ। ସେହିପରି 202 ମହାବିଦ୍ୟାଳୟ ଓ 3 ବିଶ୍ୱବିଦ୍ୟାଳୟ, ସର୍ବମୋଟ 205 ଉଚ୍ଚଶିକ୍ଷାନୁଷ୍ଠାନରେ ଚୟନ ପଦ୍ଧତିରେ ଛାତ୍ରନେତା ବଛାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି। ନିର୍ବାଚନ ପାଇଁ ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲ ହେବ ଏବଂ ଚଳିତ ମାସ 15 ନିର୍ବାଚନ ହେବ। ଆଧାର ପରିଚୟପତ୍ରରେ ନାମ ସଂଶୋଧନ ପାଇଁ ନୂଆ ନିୟମ ଅନୁସାରେ 4 ପର୍ଯ୍ୟାୟରେ କରାଯିବ ବୋଲି UIDAI ପକ୍ଷରୁ କୁହାଯାଇଛି। ପ୍ରତି ପର୍ଯ୍ୟାୟ ପାଇଁ ଅଲଗା ଅଲଗା ପ୍ରମାଣପତ୍ରର ଆବଶ୍ୟକତା ରହିଛି। ସାଧାରଣ ବନାନ ସଂଶୋଧନ ଆଧାର ସେବା କେନ୍ଦ୍ରଗୁଡ଼ିକରେ କରାଯାଇପାରିବ। ଯଦି ନାମ ସମ୍ପୂର୍ଣ୍ଣ ବଦଳାଯିବା ନେଇ ଆଧାରରେ ଆବେଦନ କରୁଛନ୍ତି, ତେବେ ସରକାରୀ ଗେଜେଟ୍ ନୋଟିଫିକେସନ ସହ ବୈଧ ପରିଚୟପତ୍ର ଦେବା ବାଧ୍ୟତାମୂଳକ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି। କଟକ ଜିଲ୍ଲାସ୍ତରୀୟ ସମୀକ୍ଷା ସମିତି ଓ ପରାମର୍ଶଦାତା ସମିତି ବୈଠକ ସାଂସଦ ଡକ୍ଟର ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଏବଂ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହ ବାର୍ଷିକ ଋଣ ଯୋଜନା ଓ ଏହାର ଲକ୍ଷ୍ୟ ହାସଲ ଉପରେ ବୈଠକରେ ଆଲୋଚନା ହୋଇଥିଲା। ସେବା ସଂକଳ୍ପ ଅଭିଯାନ 2026 ଅବସରରେ ନୟାଗଡ଼ରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା ଓ ମାଗଣା ହେଲମେଟ୍ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲାପାଳ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଆଞ୍ଚଳିକ ପରିବହନ ଅଧିକାରୀ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଜନସାଧାରଣଙ୍କୁ ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନ କରାଇଥିଲେ। ନବରଙ୍ଗପୁର ଜିଲ୍ଲାର ବନ୍ୟା ପ୍ରଭାବିତ 31,000 ଉର୍ଦ୍ଧ୍ୱ କ୍ଷତିଗ୍ରସ୍ତଙ୍କୁ 15 ପର୍ଯ୍ୟନ୍ତ ରିଲିଫ୍ ବାବଦରେ ଚାଉଳ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଯୋଗାଇ ଦିଆଯିବ। ନବରଙ୍ଗପୁର ପୌରପାଳିକା ସମେତ ନବରଙ୍ଗପୁର, କୋଷାଗୁମୁଡ଼ା ଓ ନନ୍ଦାହାଣ୍ଡି ବ୍ଲକର ପ୍ରଭାବିତମାନଙ୍କୁ ମୋଟ 4,348 କ୍ୱିଣ୍ଟାଲ ଚାଉଳ ଦିଆଯିବ ବୋଲି ଜଣାପଡ଼ିଛି। ଗଞ୍ଜାମ ଜିଲ୍ଲାରେ ଶିଳ୍ପାୟନକୁ ଅଧିକ ଗତିଶୀଳ କରିବା ଓ ନୂତନ ନିବେଶକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଛତ୍ରପୁରସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାସ୍ତରୀୟ ଏକକ

0: କ୍ଲିୟରାନ୍ସ କର୍ତ୍ତୃପକ୍ଷ ବୈଠକ ଜିଲ୍ଲାପାଳ ଭି କୀର୍ତ୍ତିଭାସନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ତିନୋଟି ପ୍ରସ୍ତାବିତ ଶିଳ୍ପ ପ୍ରକଳ୍ପର ବିଭିନ୍ନ ଦିଗ ଓ ମାନଦଣ୍ଡ ଉପରେ ଆଲୋଚନା କରାଯାଇ ପ୍ରକଳ୍ପଗୁଡ଼ିକୁ ଅନୁମୋଦନ ସହ ଆବଶ୍ୟକ ଜମି ଆବେଦନ ପ୍ରକ୍ରିୟାକୁ ମଞ୍ଜୁରୀ ପ୍ରଦାନ କରାଯାଇଥିଲା। ଏସ୍ଆଇଆର୍ ପରେ ଭୋଟର ତାଲିକାରେ ନାମ ସାମିଲ ପାଇଁ ଗଞ୍ଜାମ ଜିଲ୍ଲାରେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି। ଏହା ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବ। ସଂଶୋଧନ ପ୍ରକ୍ରିୟାରେ ବିଭିନ୍ନ କାରଣରୁ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ଯୋଗ୍ୟ ନାଗରିକଙ୍କୁ ପୁନଃ ତାଲିକାରେ ସାମିଲ କରିବା ଏହି ଅଭିଯାନର ପ୍ରମୁଖ ଲକ୍ଷ୍ୟ। ଭାରତୀୟ ସେନାର ଜାଗ୍ରତ ପ୍ରହରୀ ଭାବେ ଆକାଶମାର୍ଗରୁ ଦେଶର ସାର୍ବଭୌମତ୍ୱକୁ ସୁରକ୍ଷା ଦେବା ପାଇଁ ବାୟୁସେନା କାର୍ଯ୍ୟ କରୁଛି। 1932 ମସିହା ଆଜିର ଦିନରେ ଭାରତୀୟ ବାୟୁସେନା ପ୍ରତିଷ୍ଠା କରାଯାଇଥିଲା। ଆକାଶମାର୍ଗକୁ ସୁରକ୍ଷା ଦେବା, ମାନବିକ ସହାୟତା ତଥା ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ବାୟୁସେନାର ବରିଷ୍ଠ ଯୋଗଦାନ ଏବଂ ପ୍ରଶଂସନୀୟ କାର୍ଯ୍ୟକୁ ସ୍କୃତିରେ ରଖିବା ପାଇଁ ଆଜିର ଦିନକୁ ଭାରତୀୟ ବାୟୁସେନା ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ସରକାରୀ ଭାବେ ବାୟୁସେନା ଦିବସର ବାର୍ତ୍ତା ହେଉଛି, ଭାରତୀୟ ବାୟୁସେନା ଅପରାଜୟ, ଅଭେଦ୍ୟ ଏବଂ ସଠିକ୍। ଦେଶ ସ୍ୱାଧୀନତା ପରଠାରୁ ଭାରତୀୟ ବାୟୁସେନା ଚାରୋଟି ଯୁଦ୍ଧରେ ସାମିଲ ହୋଇଛି। ଭାରତୀୟ ସେନାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ବାୟୁସେନାର ଉଦ୍ୟମ ପ୍ରଶଂସନୀୟ। ଆମେରିକା, ଚୀନ ଓ ରୁଷିଆ ପରେ ବିଶ୍ୱର ଚତୁର୍ଥ ସର୍ବବୃହତ୍ ଶକ୍ତି ହେଉଛି ଭାରତୀୟ ବାୟୁସେନା। ଆମେରିକୀୟ ପାଣିପାଗ ସଂସ୍ଥା ଏନ୍ଓଏର ଆକଳନ ଅନୁସାରେ ଚଳିତ ମାସ 14 ତାରିଖରୁ 20 ତାରିଖ ମଧ୍ୟରେ ବଙ୍ଗୋପସାଗର କିମ୍ବା ଆରବ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଆଣ୍ଡାମାନ ସାଗରରେ ଆସନ୍ତା ସପ୍ତାହରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି କେତେକ ଘରୋଇ ପାଣିପାଗ ସଂସ୍ଥା ଆକଳନ କରିଛନ୍ତି। ହେଲେ ଓଡ଼ିଶାରେ ଏହାର ପ୍ରଭାବକୁ ନେଇ କୌଣସି ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା। ଚକ୍ଷୁ ସ୍ନାୟୁ ପତଳାର ରୋଗ ଆଲୋଚନା କରିଛନ୍ତି ଡାକ୍ତର କୃଷ୍ଣଚନ୍ଦ୍ର ପାଢ଼ୀ।
2: ଆଖିର ଆଜ୍ଞା ତିନୋଟି ଆବରଣ ଅଛି, ଏହାର ଭିତର ଆବରଣକୁ ସ୍ନାୟୁ ପଟଳ କୁହାଯାଏ ବା ରେଟିନା କୁହାଯାଏ। ବାହାର ଜଗତର ଆଲୋକ ଆଖି ଭିତରେ ପ୍ରବେଶ କରି ସଂଗଠିତ ଓ ସଙ୍କୁଚିତ ହୋଇ ଏକ ବିନ୍ଦୁରେ ପରିଣତ ହୁଏ। ଏହା ସ୍ନାୟୁ ପଟଳର ମଝିରେ ଥିବା ମେକୁଲା ବୋଲି କହିବା ବା ଫୋବିଆ ବୋଲି କହିବା ଅଂଶ ଉପରେ ପଡ଼େ। ଆଲୋକ ପଡ଼ିଲେ ସ୍ନାୟୁ ପଟଳ ବା ରେଟିନାରେ ଥିବା କେମିକାଲ ସବଷ୍ଟାନ୍ସ ସେଥିରେ ଟିକେ ବଦଳାବଦଳି ହୁଏ ଆଉ ଇଲେକ୍ଟ୍ରିକାଲ ତରଙ୍ଗ ସୃଷ୍ଟି ହୁଏ। ଏହି ତରଙ୍ଗ ସ୍ନାୟୁ ଦ୍ୱାରା ବ୍ରେନ୍ର ପଛପଟେ ବା ଅକ୍ସିପଟେଲ ଲୋବ୍ରେ ପହଞ୍ଚେ, ସେଠି ଦୃଷ୍ଟିଶକ୍ତି ସଂଗଠିତ ହୋଇଥାଏ ଓ ଆମେ ଦେଖିଥାଉ। ରେଟିନା ଏକ ସ୍ୱତନ୍ତ୍ର ତନ୍ତୁ, ଏହାର ନ୍ୟୁଟ୍ରିସନ ଡିମାଣ୍ଡ ବହୁତ ବେଶୀ, ଏଣୁ ଏଠାରେ ବହୁତ ରକ୍ତ ସଞ୍ଚାଳନ ଓ ସେଥିପାଇଁ ଶିରା ପ୍ରଶିରା ଥାଏ। ଯେହେତୁ ଶିରା ପ୍ରଶିରା ଅଛି, ଯେହେତୁ ଏଇଟା ମସ୍ତିଷ୍କର ଏକ ଏକ୍ସଟେନସନ ଭଳିଆ, ଯେହେତୁ ଶରୀରର ଏକ ମୁଖ୍ୟ ଅଂଶ, ଶିରା ପ୍ରଶିରା ରୋଗ ଲାଗି କିମ୍ବା ମେଟାବଲିଜମ ରୋଗ ଲାଗି କିମ୍ବା ସ୍ନାୟୁ ରୋଗ ଲାଗି ରେଟିନା ଆକ୍ରାନ୍ତ ହୋଇଥାଏ। ବ୍ଲଡ୍ ପ୍ରେସର ଯଦି ହଠାତ୍ ବଢ଼ିଗଲା ତାହେଲେ ଶିରା ପ୍ରଶିରା ସବୁ ସଙ୍କୁଚିତ ହେଇକି ଆଖିରେ ବ୍ଲିଡିଂ ହେବ, ଆଖିରେ ପାଣି ଜମିବ। ଡାଇବେଟିସ 10 ବର୍ଷ ପାଖାପାଖି ରହିଲେ ରେଟିନାରେ ଡିଫେକ୍ଟ ଆସେ। ଯଦି ବ୍ଲଡ୍ ପ୍ରେସର ଡାଇବେଟିସ ଦୁଇଟା ଯାକ ମିଶିଗଲା ଡ୍ୟାମେଜ୍ ଜଲ୍ଦି ଜଲ୍ଦି ହୁଏ, ସେଇଟା ହେଲେ ରେଟିନାର କାମ କରିବା ଶକ୍ତି କମିଯାଏ। ଏହାର ପରୀକ୍ଷା ଓ ଚିକିତ୍ସା ରେଗୁଲାରଲି ଦରକାର ଓ ନିହାତି ଦରକାର। ଡାଇବେଟିସ ଲାଗି ପଛ ପରଦାରେ ଯେଉଁ ଡିଫେକ୍ଟ ଆସେ ତାକୁ ଡାଇବେଟିକ ରେଟିନୋପାଥି କୁହାଯାଏ। ତେଣୁକରି ଆଜିକାଲି ଡାଇବେଟିକ ରେଟିନୋପାଥି ଅନ୍ଧତ୍ୱର ମୁଖ୍ୟ କାରଣ ହେଇ ଦେଖାଦେଇଛି। ପ୍ରତି ବର୍ଷ ଆଖି ପରୀକ୍ଷା କରିବା ଦରକାର। 70 ବର୍ଷ ପାଖାପାଖି ହେଲେ କିମ୍ବା ତାପରେ ପଛ ପରଦାର ମୁଖ୍ୟ ଅଂଶ ଯୋଉଟା ମେକୁଲା କୁହାଯାଏ ସେଥିରେ କ୍ଷୟ ଘଟେ। ଏହାକୁ ବୟସ ଜନିତ ମେକୁଲା ଚେଞ୍ଜେସ୍ ବୋଲି କୁହାଯାଏ। ଏହା ଦୁଇ ପ୍ରକାର, ଡ୍ରାଇ ଟାଇପ୍, ୱେଟ୍ ଟାଇପ୍। ଡ୍ରାଇ ଟାଇପ୍ରେ ଗଛ ଶୁଖିଲା ଭଳିଆ ସେ ଅଂଶଟା ଶୁଖି ଶୁଖିଯାଏ। ୱେଟ୍ ଟାଇପ୍ରେ ପଛ ପରଦା ତଳେ ସ୍ନାୟୁ ପଟଳ ତଳେ ପାଣି ଜମେ, ରକ୍ତ ଜମେ, ରକ୍ତ ଜମିକି ସ୍ନାୟୁ ପଟଳର କାମ କରିବା ଶକ୍ତି କମେଇ ଦେଇଥାଏ। ଏ ୱେଟ୍ ଟାଇପ୍ର ଯେଉଁ ଅନ୍ଧତ୍ୱ ଆସେ ତାକୁ ଆଜିକାଲି ଚିକିତ୍ସା କରିକି ତାକୁ ଅଟକେଇ ହେଉଛି, କିନ୍ତୁ ଡ୍ରାଇ ଟାଇପ୍ର ଖାସ ଚିକିତ୍ସା ନାହିଁ। ଏ ରୋଗ ଆରମ୍ଭ ହେଲେ କୁହୁଡ଼ି ଭିତର ଦେଇ ଦେଖାଯିବ, ସରଳ ରେଖା ସବୁ ବକ୍ର ଦିଶିବ, ଲୋକ ଦୂରରେ ଚିହ୍ନି ହେବ ନାହିଁ। ସମୟ ସମୟ ସ୍ନାୟୁ ପଟଳଟି ତା ଶଯ୍ୟାରୁ ଉଠିଯାଏ। ଏଇଟା ଯେଉଁମାନଙ୍କର ସମୀପ ଦୃଷ୍ଟି ଅଛି ତାଙ୍କର ବେଶୀ ହୁଏ, ଯେଉଁମାନଙ୍କର ମୋତିଆବିନ୍ଦୁ ଅପରେସନ୍ ହେଉଛି ତାଙ୍କର ହୁଏ, ଚୋଟ ଲାଗିଲେ ହୁଏ ବା ଅନ୍ୟାନ୍ୟ କାରଣରୁ ବି ହେଇଥାଏ। ଏହା ହେଲେ ଦୃଷ୍ଟିଶକ୍ତି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଏ। ଏହି ରୋଗ ହେଲା ଆଗରୁ ଆଖି ଭିତରେ ବିଜୁଳି ମାରିଲା ଭଳିଆ ଲାଗିବ କିମ୍ବା ଆଖି ଆଗରେ କଳା କଳା ଛାଇ ସବୁ ଭାସିବ। ଯଦି ପରଦା ଖସିଗଲା ଦୃଷ୍ଟି ଜଗତର ଗୋଟେ ଅଂଶ ବିଲକୁଲ ଦେଖାଯିବନି, ক্রমশ সে বড়ি বড়ি পুরা আখির দৃষ্টিশক্তি নষ্ট হয়ে যাব।

0: ଆଘାତ ହେଲେ ତୁରନ୍ତ କୌଣସି ରେଟିନା ସେଣ୍ଟରକୁ ଯାଇକି ଆଖି ଦେଖେଇ ଚିକିତ୍ସା କରିବା ଦରକାର। ମସ୍ତିଷ୍କରେ ଯେମିତି ଷ୍ଟ୍ରୋକ୍ ହେଉଛି, ଭେନସ୍ ଥ୍ରମ୍ବୋସିସ୍ ବ୍ଲିଡିଙ୍ଗ ଯେମିତି ହେଉଛି, ଆଖିରେ ବି ସେମିତି ଶିରା ପଶିରା ଚୋକ୍ ହେଇଯାଏ, ଏଥିରେ ଦୃଷ୍ଟିଶକ୍ତି କମିଯିବ। ଉପଯୁକ୍ତ ଓ ଠିକ୍ ସମୟରେ ଚିକିତ୍ସା କଲେ ଏହାକୁ ନିୟନ୍ତ୍ରଣ କରାଯାଇପାରିବ। ରେଟିନାର ଆଉ ଏକ ଖରାପ ରୋଗ ହେଉଛି ରେଟିନାଇଟିସ୍ ପିଗମେଣ୍ଟୋସା, ଏହା ବଂଶଗତ ଦୋଷ। ଏଇଟା ପ୍ରଥମେ ଅନ୍ଧାରକଣ ଭାବେ ଆରମ୍ଭ ହୁଏ, କ୍ରମଶଃ ରେଟିନା ଶୁଖିଯାଏ। 10-15 ବର୍ଷ ବୟସରୁ ଏଇଟା ଆରମ୍ଭ ହେଇ 40-50 ବର୍ଷ ବେଳକୁ ସମସ୍ତ ଦୃଷ୍ଟିଶକ୍ତି ନଷ୍ଟ ହୋଇଯାଏ। ଆଜି ଯାଏ ଏହି ରୋଗର ଚିକିତ୍ସା ବାହାରି ନାହିଁ। ଏହାର ପ୍ରସାର ରୋକିବା ପାଇଁ ବଂଶବୃଦ୍ଧି ନ କରିବା ହିଁ ଏକମାତ୍ର ପନ୍ଥା। ତେଣୁ ବାହା ହେବା ପାଇଁ ମନା ନୁହଁ, କିନ୍ତୁ ବଂଶ ବଢ଼େଇବା ନାହିଁ। ଏହା ବ୍ୟତୀତ ସ୍ନାୟୁ ପଟଳରୁ ବାହାରି ଦୃଷ୍ଟିଶକ୍ତି ଜନିତ ତରଙ୍ଗ ଯେଉଁ ସ୍ନାୟୁ ଦେଇ ମସ୍ତିଷ୍କରେ ପହଞ୍ଚେ ସେଟା ବି ଶୁଖିଯାଏ। ସେଟାକୁ ଅପ୍ଟିକ ଏଟ୍ରୋଫି କୁହାଯାଏ। ଅପ୍ଟିକ ଏଟ୍ରୋଫି ହେଲେ ଦୃଷ୍ଟିଶକ୍ତି ସବୁଦିନ ପାଇଁ ନଷ୍ଟ ହୋଇଥାଏ। ଏଣୁ ଦୃଷ୍ଟିଶକ୍ତି କିଛି ବା ପରିବର୍ତ୍ତନ ଘଟିଲେ ଚକ୍ଷୁ ପରାମର୍ଶ ତୁରନ୍ତ ଓ ନିହାତି ଆବଶ୍ୟକ।
1: ଆମର ଶାସ୍ତ୍ରରେ ଶୁଣୁଥିଲେ ଆଲୋଚନା ଚକ୍ଷୁ ସ୍ନାୟୁ ପତଳାର ରୋଗ। ଆଲୋଚନା କରିଥିଲେ ଡାକ୍ତର କୃଷ୍ଣଚନ୍ଦ୍ର ପାଢ଼ୀ। ଆକାଶବାଣୀ କଟକ ସମୟ ବର୍ତ୍ତମାନ 7:15 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ
2: ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ନୂଆଦିଲ୍ଲୀର ଯଶଭୂମିଠାରେ ଆଜି ଭାରତୀୟ ମୋବାଇଲ କଂଗ୍ରେସର 10ମ ସଂସ୍କରଣକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଜିଏସ୍ଟି ବ୍ୟବସ୍ଥାରେ ପରବର୍ତ୍ତୀ ପର୍ଯ୍ୟାୟର ସଂସ୍କାର ନେଇ ଆଜି ଅନୁଷ୍ଠିତ ହେବ ଜିଏସ୍ଟି ପରିଷଦର 57ତମ ବୈଠକ। ରୁଷ ସେନାରେ କାର୍ଯ୍ୟରତ ଭାରତୀୟ ନାଗରିକଙ୍କ ସମ୍ପର୍କରେ ରୁଷ ସରକାରଙ୍କଠାରୁ ତଥ୍ୟ ମାଗିଲେ ଭାରତ ସରକାର। ଅଦମ୍ୟ, ଅପ୍ରତିହତ ଓ ନିଖୁଣ ବାର୍ତ୍ତା ନେଇ ଆଜି ପାଳିତ ହେଉଛି 94ତମ ଭାରତୀୟ ବାୟୁସେନା ଦିବସ। ଏବଂ ବେଜିଂଠାରେ ଚାଲିଥିବା ଚାଇନିଜ୍ ମାସ୍ ଟେବୁଲ୍ ଟେନିସ୍ ପ୍ରତିଯୋଗିତାରେ ଭାରତୀୟ ଯୋଡ଼ି ସେମିଫାଇନାଲ୍କୁ ଉନ୍ନୀତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀର ଯଶଭୂମିଠାରେ ଭାରତୀୟ ମୋବାଇଲ କଂଗ୍ରେସର 10ମ ସଂସ୍କରଣର ଉଦ୍ଘାଟନ କରିବେ। ଏହି ସମ୍ମିଳନୀରେ ଦୂରସଞ୍ଚାର, ଡିଜିଟାଲ ସଂଯୋଗ ଏବଂ ବୈଷୟିକ ନବସୃଜନ କ୍ଷେତ୍ରରେ ଭାରତର ଉଲ୍ଲେଖନୀୟ ଅଗ୍ରଗତି ପ୍ରଦର୍ଶିତ ହେବ। ଏଥିସହ ଏହା ବିଶ୍ୱସ୍ତରୀୟ ସହଯୋଗ, ପୁଞ୍ଜିନିବେଶ ଏବଂ ଜ୍ଞାନ ଆଦାନ ପ୍ରଦାନ ପାଇଁ ଏକ ପ୍ରମୁଖ ମଞ୍ଚ ଭାବେ କାର୍ଯ୍ୟ କରିବ। ଚଳିତ ବର୍ଷର ଭାରତୀୟ ମୋବାଇଲ କଂଗ୍ରେସର ବିଷୟବସ୍ତୁ ରହିଛି ସ୍କେଲ୍ ୱିଦାଉଟ୍ ବାଉଣ୍ଡରିଜ୍। ଏହା ଡିଜିଟାଲ ନବସୃଜନ, ନୂଆ ପିଢ଼ିର ସଂଯୋଗ ବ୍ୟବସ୍ଥା ଏବଂ ପ୍ରଯୁକ୍ତିଭିତ୍ତିକ ବିକାଶ କ୍ଷେତ୍ରରେ ଭାରତର ବଢ଼ୁଥିବା କ୍ଷମତାକୁ ପ୍ରତିଫଳିତ କରୁଛି। ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ଚାରିଦିନିଆ କାର୍ଯ୍ୟକ୍ରମକୁ ଦୂରସଞ୍ଚାର ବିଭାଗ ଏବଂ ସେଲୁଲାର ଅପରେଟର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ ମିଳିତ ଭାବେ ଆୟୋଜନ କରୁଛନ୍ତି। ଏଥିରେ ନବସୃଜନ, ନୂଆ ପିଢ଼ିର ଡିଜିଟାଲ ଭିତ୍ତିଭୂମି, ପ୍ରଯୁକ୍ତିଭିତ୍ତିକ ଆର୍ଥିକ ବିକାଶ, ସମାବେଶୀ ଡିଜିଟାଲ ସୁବିଧା ଏବଂ ସୁରକ୍ଷିତ ଓ ସୁଦୃଢ଼ ଡିଜିଟାଲ ପରିବେଶର ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି। ଏଥିରେ 5G ଓ 6G, ନୂଆ ପିଢ଼ିର ଏଆଇ ନେଟୱର୍କ, ସେମି କଣ୍ଡକ୍ଟର, ନନ୍ ଟେରେଷ୍ଟ୍ରିଆଲ ନେଟୱର୍କ, ସାଇବର ସୁରକ୍ଷା, କ୍ୱାଣ୍ଟମ ଯୋଗାଯୋଗ, ଉଦ୍ୟୋଗ ପରିବର୍ତ୍ତନ, ସର୍କୁଲାର ଇକୋନୋମି ଏବଂ ESG ଓ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଭଳି 9ଟି ପ୍ରମୁଖ କ୍ଷେତ୍ର ସ୍ଥାନ ପାଇଛି। ଜିଏସ୍ଟି ପରିଷଦର 57ତମ ବୈଠକ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଅନୁଷ୍ଠିତ ହେବ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ଜିଏସ୍ଟି ସମ୍ବନ୍ଧୀୟ ବିବାଦର ସମାଧାନ ଏବଂ ଇନ୍ପୁଟ୍ ଟ୍ୟାକ୍ସ କ୍ରେଡିଟ୍ର ସହଜ ପ୍ରଭାବ ପାଇଁ ନୀତିଗତ ସଂସ୍କାର ଉପରେ ଆଲୋଚନା କରାଯିବ। ଅର୍ଥ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ସାମଗ୍ରୀ ଓ ସେବାକର ଜିଏସ୍ଟି ବ୍ୟବସ୍ଥାରେ ପରବର୍ତ୍ତୀ ପର୍ଯ୍ୟାୟର ସଂସ୍କାର ପାଇଁ ସରକାର 5ଟି ପ୍ରମୁଖ କ୍ଷେତ୍ରକୁ ନେଇ ଏକ ଯୋଜନା ପ୍ରସ୍ତାବ ଉପସ୍ଥାପନ କରିବେ। ଜିଏସ୍ଟି ବ୍ୟବସ୍ଥାରେ ପ୍ରଶାସନିକ ଜଟିଳତାକୁ ସ୍ୱୟଂଚାଳିତ କରିବା ସହ ସରଳ କରିବା ଏବଂ ବିଶେଷକରି କ୍ଷୁଦ୍ର ବ୍ୟବସାୟୀଙ୍କ ଅନୁପାଳନ ବୋଝ ହ୍ରାସ କରିବା ଏହି ସଂସ୍କାରର ମୁଖ୍ୟ ଉଦ୍ଦେଶ୍ୟ। ପ୍ରସ୍ତାବିତ 5ଟି କ୍ଷେତ୍ର ମଧ୍ୟରେ ପ୍ରକ୍ରିୟାଗତ ସଂସ୍କାର, ଗଠନମୂଳକ ସଂସ୍କାର, ବ୍ୟବସାୟ କରିବାର ସହଜତା, ସେବା ରପ୍ତାନୀ ଓ ଇ କମର୍ସ ରହିଛି। ରୁଷ ସେନାରେ କାର୍ଯ୍ୟରତ 69 ଜଣ ଭାରତୀୟ ନାଗରିକଙ୍କ ସମ୍ପର୍କରେ ରୁଷ କର୍ତ୍ତୃପକ୍ଷ ଯୁଦ୍ଧରେ ରୁଷ ସେନା ସହ କାର୍ଯ୍ୟରତ ସମସ୍ତ ଭାରତୀୟ ନାଗରିକଙ୍କୁ ମୁକ୍ତ କରିବା ପାଇଁ ନୂଆଦିଲ୍ଲୀ ମସ୍କୋକୁ ନିୟମିତ ଭାବେ ଅନୁରୋଧ କରିଆସୁଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସରକାରଙ୍କ ଉଦ୍ୟମ ଯୋଗୁଁ ଏପର୍ଯ୍ୟନ୍ତ 139 ଜଣ ଭାରତୀୟ

0: ରୁଷ ସେନାରୁ ମୁକ୍ତି ପାଇଛନ୍ତି। ଶ୍ରୀ ଜୟସ୍ୱାଲ କହିଛନ୍ତି ମୋଟ 269 ଜଣ ଭାରତୀୟ ନାଗରିକ ରୁଷ ସଶସ୍ତ୍ର ବାହିନୀରେ ନିଯୁକ୍ତ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ 148 ଜଣଙ୍କୁ ଭାରତ ଉଦ୍ୟମରେ ପୂର୍ବରୁ ମୁକ୍ତି ମିଳିସାରିଛି। ଅନ୍ୟ 69 ଜଣ ଭାରତୀୟଙ୍କ ବର୍ତ୍ତମାନ ଅବସ୍ଥିତି ସମ୍ପର୍କରେ ରୁଷ କର୍ତ୍ତୃପକ୍ଷଙ୍କଠାରୁ ଭାରତ ତଥ୍ୟ ମାଗିଛି। ଏହି ସମୟରେ ରୁଷ ସେନାରେ ଚାକିରି କରିବା ଅତ୍ୟନ୍ତ ବିପଜ୍ଜନକ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସତର୍କ କରିଛି। ରୁଷ ସେନାରେ ଯୋଗଦେବା ପାଇଁ ମିଳୁଥିବା ପ୍ରସ୍ତାବଠାରୁ ଭାରତୀୟ ନାଗରିକମାନେ ଦୂରେଇ ରହିବାକୁ ଶ୍ରୀ ଜୟସ୍ୱାଲ ଅନୁରୋଧ କରିଛନ୍ତି। ଏହି ସଂଘର୍ଷରେ ରୁଷ ସେନା ପାଇଁ କାର୍ଯ୍ୟ କରିବା ସମୟରେ ଏପର୍ଯ୍ୟନ୍ତ 51 ଜଣ ଭାରତୀୟଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ଆମର ଏହି ବିଶେଷ ଶୃଙ୍ଖଳାରେ ଆଜି ଆମେ ଆପଣମାନଙ୍କୁ ସମ୍ବିଧାନର ଅନୁଚ୍ଛେଦ 370 ଉଚ୍ଛେଦ ସମ୍ପର୍କରେ ସୂଚନା ପ୍ରଦାନ କରୁଛୁ। 70 ବର୍ଷ ଧରି ଭାରତୀୟ ସମ୍ବିଧାନର ଅନୁଚ୍ଛେଦ 370କୁ ଅସ୍ପୃଶ୍ୟ ବୋଲି ବିବେଚନା କରାଯାଉଥିଲା। ଏହାକୁ ଉଚ୍ଛେଦ କରିବା ପରିଣାମକୁ ନେଇ ଆଶଙ୍କା ଥିବାରୁ ପୂର୍ବରୁ ସରକାରଗୁଡ଼ିକ ଏହି ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ କରିନଥିଲେ। 2016 କାଶ୍ମୀର ଉପତ୍ୟକାରେ ସର୍ବାଧିକ 51 ଦିନ ଧରି କର୍ଫ୍ୟୁ ଜାରି ରହିଥିଲା ଏବଂ ଗୋଟିଏ ହତ୍ୟା ଘଟଣା ପରେ ସେଠାରେ ବିଦ୍ୟାଳୟଗୁଡ଼ିକ 8 ମାସ ପର୍ଯ୍ୟନ୍ତ ବନ୍ଦ ରହିଥିଲା। ତେଣୁ ଅନୁଚ୍ଛେଦ 370 ଉଚ୍ଛେଦ କଲେ ବ୍ୟାପକ ଅଶାନ୍ତି ସୃଷ୍ଟି ହେବ ବୋଲି ଆଶଙ୍କା କରାଯାଉଥିଲା। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଅନୁଚ୍ଛେଦ 370 ଉଚ୍ଛେଦ ପାଇଁ ସମସ୍ତ ପ୍ରସ୍ତୁତି କରିଥିଲେ। ହିଂସାକୁ ନିୟନ୍ତ୍ରଣରେ ରଖିବା ପାଇଁ ମଧ୍ୟ ଦୃଢ଼ ଯୋଜନା ପ୍ରସ୍ତୁତ କରାଯାଇଥିଲା। ରାଷ୍ଟ୍ରପତିଙ୍କ ଆଦେଶ, ସଂସଦୀୟ ସଂକଳ୍ପ ଏବଂ ଜମ୍ମୁ କାଶ୍ମୀର ପୁନର୍ଗଠନ ଆଇନ ଗୋଟିଏ ଦିନରେ ଆଗତ କରାଯାଇଥିଲା, ଫଳରେ ଘୋଷଣା ଓ ନିଷ୍ପତ୍ତି କାର୍ଯ୍ୟକାରୀ ହେବା ମଧ୍ୟରେ କୌଣସି ବ୍ୟବଧାନ ରହିନଥିଲା। ପରେ 2023 ମସିହା ଡିସେମ୍ବର ମାସରେ ସୁପ୍ରିମକୋର୍ଟ ଅନୁଚ୍ଛେଦ 370 ଉଚ୍ଛେଦ ସମ୍ପର୍କିତ ସମଗ୍ର ପ୍ରକ୍ରିୟାକୁ ବୈଧ ବୋଲି ରାୟ ଦେଇଥିଲେ। ଅନୁଚ୍ଛେଦ 370 ସର୍ବଦା ଏକ ଅସ୍ଥାୟୀ ବ୍ୟବସ୍ଥା ଥିଲା ବୋଲି ସୁପ୍ରିମକୋର୍ଟ କହିଥିଲେ। 2024 ଜମ୍ମୁ କାଶ୍ମୀର ବିଧାନସଭା ପାଇଁ ଏକ ଦଶନ୍ଧି ପରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଅନୁଚ୍ଛେଦ 370 ଉଚ୍ଛେଦ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରି କହିଥିଲେ,
1: ଜମ୍ମୁ କାଶ୍ମୀର ଓ ଲଦାଖ ମେ ଏକ ନୟେ ଯୁଗ କି ଶୁରୁଆତ ହୁଇ। ଅବ ଦେଶ କେ ସଭି ନାଗରିକୋଁ କେ ହକ୍ ଭି ସମାନ ହୈ ଔର ଦାୟିତ୍ୱ ଭି ସମାନ ହୈ। ମେ ଜମ୍ମୁ କାଶ୍ମୀର କେ ଲୋଗୋଁ କୋ, ଲଦାଖ କେ ଲୋଗୋଁ କୋ ଔର ପ୍ରତ୍ୟେକ ଦେଶବାସୀଙ୍କୁ ହୃଦୟପୂର୍ବକ ବହୁତ ବହୁତ ବହୁତ ବଧାଇ ଦେତା। ସାଥିଓ, ସମାଜ ଜୀବନ ମେ କୁଛ ବାତେ ସମୟ କେ ସାଥ ଇତନି ଗୁଲମିଲ ଜାତି ହୈ କି କଇ ବାର ଉନ ଚିଜୋଁ କା ଏକ ପ୍ରକାର ସେ ମନ ମେ ସ୍ଥାୟୀ ଭାବ ବନ ଜାତା ହୈ, ସ୍ଥାୟୀ ମାନ ଦିଆ ଜାତା।
0: ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଗତ 17 ଗୁଜରାଟର ବଡ଼ନଗରରୁ କାଶୀ ପର୍ଯ୍ୟନ୍ତ ଆରମ୍ଭ ହୋଇଥିବା ସେବା ସଂକଳ୍ପ ବାଇକ୍ ଯାତ୍ରା ଗତକାଲି ସଫଳତାର ସହ ଶେଷ ହୋଇଛି। ଏହି ଅବସରରେ କାଶୀରେ ଆୟୋଜିତ ସମାପନୀ ସମାରୋହରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୋଗଦେଇ ଉଦ୍ବୋଧନ ଦେଇଥିଲେ। ସମାରୋହରେ ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ଯୋଗୀ ଆଦିତ୍ୟନାଥ କହିଥିଲେ, ଗତ 12 ମଧ୍ୟରେ କାଶୀ ଏବଂ ଗତ 10 ଉତ୍ତରପ୍ରଦେଶରେ ଅନେକ ପରିବର୍ତ୍ତନ ଘଟିଛି। କାଶୀ ବିଶ୍ୱନାଥ ଧାମ, ଅଯୋଧ୍ୟାର ରାମ ମନ୍ଦିର, ମା ବିନ୍ଧ୍ୟବାସିନୀ କରିଡର, ଭବ୍ୟ କୁମ୍ଭ ଏବଂ ମଥୁରା ବୃନ୍ଦାବନର ଆଧ୍ୟାତ୍ମିକ ପରିବେଶ ନୂଆ ଭାରତ ଓ ନୂଆ ଉତ୍ତରପ୍ରଦେଶର ପରିଚୟ ହୋଇଛି ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ସାର୍ବଜନୀନ ଜୀବନର 25 ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶବାସୀଙ୍କ ପକ୍ଷରୁ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ବଡ଼ନଗରରୁ ତାଙ୍କ କର୍ମଭୂମି ବାରଣାସୀକୁ ଆସିଥିବା ଅତିଥିମାନଙ୍କୁ ସେ ସ୍ୱାଗତ କରିଥିଲେ। ସେ କହିଥିଲେ, ବଡ଼ନଗରରୁ କାଶୀ ପର୍ଯ୍ୟନ୍ତ ଏହି ଯାତ୍ରା ପ୍ରଧାନମନ୍ତ୍ରୀଙ୍କ 25 ସେବା ସଂକଳ୍ପକୁ ସମ୍ମାନ ଜଣାଇବାର ଏକ ଅବସର। ଏହା ଏକ ଭାରତ ଶ୍ରେଷ୍ଠ ଭାରତର ଭାବନାକୁ ମଧ୍ୟ ପ୍ରତିଫଳିତ କରୁଛି ବୋଲି ସେ କହିଥିଲେ। ବାଇକ୍ ଯାତ୍ରୀମାନେ କାଶୀ ବିଶ୍ୱନାଥ ଧାମରୁ ଗଙ୍ଗାଜଳ ନେଇ 10 ରାଜ୍ୟ ଦେଇ କାଶୀରେ ପହଞ୍ଚିଥିଲେ। ସେମାନେ ଗୁଜରାଟର ହଟକେଶ୍ୱର ମହାଦେବ ଏବଂ ବିଭିନ୍ନ ନଦୀର ପବିତ୍ର ଜଳ ଭଗବାନ ବିଶ୍ୱନାଥଙ୍କୁ ଅର୍ପଣ କରିଥିଲେ। ଆଜି 94ତମ ଭାରତୀୟ ବାୟୁସେନା ଦିବସ ପାଳିତ ହେଉଛି। ଚଳିତ ବର୍ଷର ବାୟୁସେନା ଦିବସର ବିଷୟବସ୍ତୁ ରହିଛି, ଭାରତୀୟ ବାୟୁସେନା ଅଦମ୍ୟ, ଅପ୍ରତିହତ ଓ ନିଖୁଣ। ବାୟୁସେନା ଦିବସର ପୂର୍ବ ସନ୍ଧ୍ୟାରେ ଆକାଶବାଣୀ ମାଧ୍ୟମରେ ଦେଶବାସୀଙ୍କୁ ଉଦ୍ବୋଧନ ଦେଇ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଅମରପ୍ରୀତ ସିଂ କହିଛନ୍ତି, ଦେଶର ସୁରକ୍ଷା ପାଇଁ ଭାରତୀୟ ବାୟୁସେନା ସର୍ବଦା ସଜାଗ ଓ ଦୃଢ଼ ପ୍ରତିବଦ୍ଧତା ସହ ପ୍ରସ୍ତୁତ ରହିଛି।

0: କହିଛନ୍ତି ଗତବର୍ଷର ଅପରେସନ୍ ସିନ୍ଦୁର ସମନ୍ୱିତ ବାୟୁ ଅଭିଯାନର ଗୁରୁତ୍ୱପୂର୍ଣ୍ଣ ଶକ୍ତିକୁ ପୁନଃ ପ୍ରତିପାଦିତ କରିଛି। ଏହା ଦେଶର ସାର୍ବଭୌମତ୍ୱ ରକ୍ଷା କରିବାରେ ବାୟୁସେନାର ସାମର୍ଥ୍ୟ ଓ କ୍ଷମତାକୁ ପ୍ରମାଣିତ କରିଛି ବୋଲି ସେ କହିଛନ୍ତି।
1: इन संघर्षों में हमने देखा है कि वायु शक्ति राष्ट्र के हितों की रक्षा करने का एक प्रमुख साधन है। देश की वायु शक्ति का प्राथमिक माध्यम होने के नाते भारतीय वायुसेना सतर्कता और दृढ़ संकल्प के साथ राष्ट्र की सुरक्षा के लिए सदैव तत्पर है। अपनी मारक क्षमता के अलावा भारतीय वायुसेना ने संकट के समय में हमेशा आगे बढ़कर देश और मानवता की सेवा की है।
0: ବେଜିଂଠାରେ ଚାଲିଥିବା ଚାଇନିଜ୍ ମାସ୍ ଟେବୁଲ୍ ଟେନିସ୍ ପ୍ରତିଯୋଗିତାରେ ଭାରତୀୟ ଯୋଡ଼ି ମାନୁ ଶାହା ଓ ଦିଆ ଚିତାଲେ ପ୍ରଥମ ଭାରତୀୟ ଯୋଡ଼ି ଭାବେ ସେମିଫାଇନାଲ୍କୁ ଉନ୍ନୀତ ହୋଇଛନ୍ତି। ଏହି ଯୋଡ଼ି ରୋମାନ୍ ଯୋଡ଼ିଙ୍କୁ 3-0 ପରାସ୍ତ କରିଛନ୍ତି। ପଞ୍ଚମ ମାନ୍ୟତାପ୍ରାପ୍ତ ଏହି ଭାରତୀୟ ଯୋଡ଼ି କ୍ୱାର୍ଟର ଫାଇନାଲ୍ରେ 11-9, 13-11 ଓ 11-3 ସେଟ୍ରେ ବିଜୟ ହାସଲ କରି ଶେଷ ଚାରିଟିରେ ସ୍ଥାନ ସୁନିଶ୍ଚିତ କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ନୂଆଦିଲ୍ଲୀର ଯଶଭୂମିଠାରେ ଆଜି ଭାରତୀୟ ମୋବାଇଲ୍ କଂଗ୍ରେସର 10ମ ସଂସ୍କରଣକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଜିଏସ୍ଟି ବ୍ୟବସ୍ଥାରେ ପରବର୍ତ୍ତୀ ପର୍ଯ୍ୟାୟର ସଂସ୍କାର ନେଇ ଆଜି ଅନୁଷ୍ଠିତ ହେବ ଜିଏସ୍ଟି ପରିଷଦର 57ତମ ବୈଠକ। ରୁଷ ସେନାରେ କାର୍ଯ୍ୟରତ ଭାରତୀୟ ନାଗରିକଙ୍କ ସମ୍ପର୍କରେ ରୁଷ ସରକାରଙ୍କଠାରୁ ତଥ୍ୟ ମାଗିଲେ ଭାରତ ସରକାର। ଅଦମ୍ୟ, ଅପ୍ରତିହତ ଓ ନିଖୁଣ ବାର୍ତ୍ତା ନେଇ ଆଜି ପାଳିତ ହେଉଛି 94ତମ ଭାରତୀୟ ବାୟୁସେନା ଦିବସ। ଏବଂ ବେଜିଂଠାରେ ଚାଲିଥିବା ଚାଇନିଜ୍ ମାସ୍ ଟେବୁଲ୍ ଟେନିସ୍ ପ୍ରତିଯୋଗିତାରେ ଭାରତୀୟ ଯୋଡ଼ି ସେମିଫାଇନାଲ୍କୁ ଉନ୍ନୀତ। ସମ୍ବାଦ ଶେଷ ହେଲା।

0: ଓଡ଼ିଆରେ ସମ୍ବାଦ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକରୁ। ଆକାଶବାଣୀ ବାରିପଦା କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 MHz ଯୋଗେ। ସମୟ ସକାଳ 7:25 ପ୍ରଚାର କରୁଛୁ ସାନ୍ତାଳୀ ଆଖଳା କାର୍ଯ୍ୟକ୍ରମ। ଉପସ୍ଥାପନାରେ ମହେନ୍ଦ୍ରନାଥ ମୁର୍ମୁ ଏବଂ ପଦ୍ମିନୀ ହାଁସ୍ତା। କାର୍ଯ୍ୟକ୍ରମ ସାନ୍ତାଳୀ ଆଖଳା ଶୁଣିପାରିବେ ଏହି ବିଜ୍ଞାପନ ପରେ।
1: ସେ ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ, ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।

0: ᱵᱚᱦᱚᱜ ᱵᱷᱤᱛᱤᱨ ᱨᱮ ᱱᱚᱣᱟ ᱨᱩᱣᱟᱹ ᱫᱚ ᱡᱚᱛᱚ ᱠᱷᱚᱱ ᱵᱚᱛᱚᱨᱟᱱ ᱥᱚᱢᱚᱭ ᱠᱟᱱᱟ, ᱚᱱᱟᱛᱮ ᱜᱤᱫᱽᱨᱟᱹ ᱠᱚ ᱴᱷᱮᱱ ᱱᱚᱣᱟ ᱨᱩᱣᱟᱹ ᱫᱚ ᱡᱚᱛᱚ ᱠᱷᱚᱱ ᱵᱚᱛᱚᱨᱟᱱ ᱥᱚᱢᱚᱭ ᱠᱟᱱᱟ ᱪᱮᱛᱟ ᱦᱚᱸᱭ ᱟᱫ ᱫᱟᱲᱮᱭᱟᱜᱼᱟ ᱟᱨ 24 ᱠᱷᱚᱱ 48 ᱜᱷᱚᱱᱴᱟ ᱵᱷᱤᱛᱤᱨ ᱨᱮ ᱜᱚᱡ ᱦᱚᱸᱭ ᱜᱚᱡ ᱫᱟᱲᱮᱭᱟᱜᱼᱟ ᱜᱤᱫᱽᱨᱟᱹ ᱠᱚ ᱱᱚᱝᱠᱟ ᱡᱚᱦᱚᱜ ᱫᱚ ᱡᱚᱢ ᱧᱩ ᱠᱚᱦᱚᱸ ᱠᱚ ᱵᱟᱹᱜᱤᱛᱮ ᱟᱹᱰᱤ ᱜᱮᱠᱚ ᱨᱟᱜᱟ ᱟᱨ ᱩᱞᱟᱹ ᱦᱚᱸ ᱞᱟᱜᱮ ᱞᱟᱜᱮ ᱠᱚ ᱩᱞᱟᱹᱭᱟ ᱟᱨ ᱢᱟᱨᱥᱟᱞ ᱨᱮ ᱫᱚᱦᱚ ᱞᱮᱠᱚ ᱠᱷᱟᱱ ᱡᱟᱹᱥᱛᱤ ᱠᱚ ᱨᱟᱜᱟ ᱟᱨ ᱞᱟᱜᱮ ᱞᱟᱜᱮ ᱜᱮ ᱚᱨ ᱠᱚᱣᱟ ᱟᱨ ᱢᱤᱫ ᱫᱷᱟᱣ ᱫᱚ ᱛᱤ ᱡᱟᱸᱜᱟ ᱦᱚᱸ ᱧᱩᱨᱩᱜ ᱞᱮᱠᱟ ᱛᱟᱦᱮᱱᱟ ᱱᱚᱣᱟ ᱨᱩᱣᱟᱹ ᱫᱚ ᱰᱟᱠᱛᱚᱨᱤ ᱨᱚᱲᱛᱮ ᱴᱤᱵᱟᱨᱠᱩᱞᱟᱨ ᱢᱮᱱᱤᱱᱡᱟᱭᱴᱤᱥ ᱠᱚ ᱢᱮᱛᱟᱜᱼᱟ ᱠᱚᱲᱟᱢ ᱨᱮ ᱱᱚᱣᱟ ᱨᱩᱣᱟᱹ ᱯᱟᱨᱪᱟᱣ ᱞᱮᱱᱠᱷᱟᱱ ᱫᱟᱜ ᱠᱚᱲᱟᱢ ᱨᱮ ᱡᱟᱣᱨᱟᱜ ᱛᱮ ᱜᱤᱫᱽᱨᱟᱹ ᱦᱚᱸ ᱵᱟᱭ ᱥᱟᱸᱦᱮᱫ ᱫᱟᱲᱮᱭᱟᱜᱼᱟ ᱱᱚᱣᱟ ᱨᱩᱣᱟᱹ ᱫᱚ ᱜᱤᱫᱽᱨᱟᱹ ᱠᱚ ᱴᱷᱮᱱ ᱟᱨ ᱢᱤᱫ ᱞᱮᱠᱟ ᱦᱚᱸ ᱦᱩᱭ ᱫᱟᱲᱮᱭᱟᱜᱼᱟ ᱚᱱᱟ ᱫᱚ ᱦᱚᱴᱚᱜ
1: ଏଥିସହିତ ଶେଷ ହେଲା ସାନ୍ତାଳି ଆଖଡ଼ା କାର୍ଯ୍ୟକ୍ରମ। ଏଥର ଶୁଣନ୍ତୁ ସୁଗମ ସଙ୍ଗୀତ, ଗାଇଛନ୍ତି ଶିଳ୍ପୀ ମହମ୍ମଦ ଅଜିଜ, ଦେବୀଦତ୍ତ ମହାନ୍ତିଙ୍କ ରଚନା। ଶୁଣିପାରିବେ ଏହି ବିଜ୍ଞାପନ ବିରତି ପରେ।
2: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ, ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ, ସାର କଳାବଜାରୀକୁ ରୋକନ୍ତୁ, ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
1: ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ।

ଶିଳ୍ପୀ ମହମ୍ମଦ ଅଜିଜଙ୍କ କଣ୍ଠରେ ଶୁଣିଲେ ସୁଗମ ସଙ୍ଗୀତ, ଦେବୀଦତ୍ତ ମହାନ୍ତିଙ୍କ ରଚନା, ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ, ଆକାଶବାଣୀ ଦିଲ୍ଲୀରୁ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ତମେ ଆସିଲ। ତମ ଆସିବାର ଖବରରେ ଫୁଲ ହୋଇଯାଇଥିଲା ଆହୁରି ଫୁଲେଇ। ମାଟିରୁ ଆକାଶ ଯାଏ, ନଦୀରୁ ସମୁଦ୍ର ପର୍ଯ୍ୟନ୍ତ ସଭିଏଁ ଗାଉଥିଲେ ଆବାହନୀ ଗୀତ। ତମ ଓଠରୁ ଝରି ପଡ଼ୁଥିଲା ହସର ପିଉଷ। ତମେ ଆସିବା ପରେ ଦୁଃଖ ବି ହୋଇଗଲା ଅଳ୍ପାୟୁଷ।

0: ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ POS ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
1: ଶ୍ରୋତାବନ୍ଧୁ, ଆଗକୁ ଜାରି ରହିବ କାର୍ଯ୍ୟକ୍ରମ ଗୀତାଞ୍ଜଳି। ହେଲେ ଏଥର କାର୍ଯ୍ୟକ୍ରମ ପୀଠ ପରିକ୍ରମା ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକରୁ। କିଛି କ୍ଷଣ ମଧ୍ୟରେ

0: ମା ଶବ୍ଦର ଉଚ୍ଚାରଣରେ ସ୍ୱତଃ ଭକ୍ତି ଆସେ ମଣିଷ ମନରେ। ସେହି ଭକ୍ତି ନିବେଦିତ ହୁଏ ସହଜ ସରଳ ବିଶ୍ୱାସୀ ମଣିଷର ବିଭିନ୍ନ ପୂଜା ପର୍ବ ମେଳା ଓ ଯାତ୍ରାରେ।
1: ଭକ୍ତର ଆକୁଳ ନିବେଦନକୁ ମା ଆଡ଼େଇ ଦେଇପାରେ ନା। ଇଷ୍ଟ ଦେବୀ ରୂପେ ଦେବୀ ମା ବାହାରନ୍ତି ଯାତ୍ରାରେ। ଏହି ଯାତ୍ରାରେ ଦେବୀ ମଣିଷ ଶରୀରରେ ଆବିର୍ଭୂତ ହୋଇ ନିଜ ଭକ୍ତ ସହ କଥା ହୁଅନ୍ତି।

0: ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ସବ୍ ଡିଭିଜନ ଅନ୍ତର୍ଗତ ପାଟଣାଗଡ଼ ଛୋଟିଆ ସହରଟି ବଲାଙ୍ଗୀର ଠାରୁ 40 କିଲୋମିଟର ଦୂର। ଐତିହାସିକ ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ରଥ ଏବଂ ରାମଚନ୍ଦ୍ର ମଲ୍ଲିକଙ୍କ ବହୁ ପୁରାତନ କୋଶଳ ଇତିହାସ ଗ୍ରନ୍ଥ ଅନୁସାରେ ଦକ୍ଷିଣ କୋଶଳ ନାମକ ଏକ ବିଶାଳ ରାଜ୍ୟର କ୍ରମଶଃ ସଂକୋଚନ ହୋଇ ପାଟଣା ରାଜ୍ୟରେ ପରିଣତ ହେଲା। ଏହି ପାଟଣା ରାଜ୍ୟ ବା ଷ୍ଟେଟର ରାଜଧାନୀ ଥିଲା ପାଟଣାଗଡ଼।
1: ବହୁ ପ୍ରାଚୀନ କାଳରୁ ପାଟଣାଗଡ଼ କୁଆଁରୀ ପାଟଣା ନାମରେ ପ୍ରସିଦ୍ଧ ଥିଲା। କାଉଁରୀ ବିଦ୍ୟାରେ ଆଜି ଯାଏ ପ୍ରସିଦ୍ଧ ଥିବା 7 ଜଣ କୁମାରୀ ପାଟଣାଗଡ଼ର ବାସିନ୍ଦା ଥିଲେ। ଏମାନେ ଦୁର୍ଗାଙ୍କୁ ଆରାଧନା କରି ଏବଂ ଚିର କୁମାରୀ ରହି ବହୁ ଅଦ୍ଭୁତ ଶକ୍ତିର ଅଧିକାରୀ ଥିଲେ। ପାଟଣାଗଡ଼ର ବୟୋଜ୍ୟେଷ୍ଠ ବ୍ୟକ୍ତି ତଥା ଶିକ୍ଷାବିତ୍ ଡକ୍ଟର ନୀଳାଚଳ ମିଶ୍ର।
2: ଏହି ସହରର ବହୁତ ପ୍ରାଚୀନ ପରମ୍ପରା ଏବଂ ଐତିହ୍ୟ ରହିଛି। ପାଟଣେଶ୍ୱରୀ ଏଠର ଇଷ୍ଟ ଦେବୀ। ଏହି ଦେବୀଙ୍କ ସମ୍ପର୍କରେ 1983 ମସିହାରେ ମୁଁ ଗୋଟେ ପ୍ରବନ୍ଧ ରଚନା କରିଥିଲି। ମୁଁ ସେଠି ଦେଖାଇଥିଲି ଏହି ଦେବୀଙ୍କୁ ରାମଚନ୍ଦ୍ର ମଲ୍ଲିକଙ୍କ ଇତିହାସର ଆଧାରରେ ୟାଙ୍କୁ ମୁଁ ପତନେଶ୍ୱରୀ ବୋଲି ଗ୍ରହଣ କରିଥିଲି ଏବଂ କାଳକ୍ରମେ ୟାଙ୍କୁ ପତନେଶ୍ୱରୀରୁ ପାଟଣେଶ୍ୱରୀ ହେଲେ ବୋଲି ଚିନ୍ତା କରିଥିଲି। ଦେବୀ ସାହାଯ୍ୟ କରିଛନ୍ତି ତାଙ୍କୁ ପାଟଣା ରାଜାଙ୍କୁ ବସ୍ତର ବିଜୟ ବେଳେ। ସେହି ଦେବୀଙ୍କୁ ସେ ଆଣି ଏଠି ପାଟଣେଶ୍ୱରୀ ଭାବରେ ପୂଜା କରିଥିବା କଥା କୁହାଯାଉଛି।
0: କଥିତ ଅଛି ପାଟଣାଗଡ଼ର ମାହାର ରାଜା ମନ୍ତ୍ର ବିଦ୍ୟା ବଳରେ ବିନା ସୈନ୍ୟରେ ରାଜ୍ୟ ରକ୍ଷା କରୁଥିଲେ। ଏଣୁ ମନେ ହୁଏ ପାଟଣାଗଡ଼ରେ ରାଜଶକ୍ତିମାନେ ହିଁ ଦେବୀ ପୂଜା ପରମ୍ପରାର ଉଦ୍ୟୋକ୍ତା ବା ପୃଷ୍ଠପୋଷକ ଥିଲେ, ଯାହା ଅନୁମାନ କରାଯାଏ କୋଶଳ ରାଜ୍ୟ ଥିବାବେଳେ ଏଠାର ମୁଖ୍ୟ ଦେବୀ ଥିଲେ କୋଶଳେଶ୍ୱରୀ। ପରେ ପାଟଣା ରାଜ୍ୟରେ ପାଟଣେଶ୍ୱରୀ ରୂପରେ ପୂଜା ପାଉଥିବା ଦେବୀ ହେଉଛନ୍ତି କୁମାରୀ ବା ଦୁର୍ଗା। ପାଟଣେଶ୍ୱରୀ ଦଶଭୁଜା ଦେବୀ ଦୁର୍ଗାଙ୍କର ଅନ୍ୟ ଏକ ରୂପ। ମନ୍ଦିରରେ ଦେବୀ ଦକ୍ଷିଣମୁଖୀ ହୋଇ ରହିଛନ୍ତି।

0: ଚଳି ଆସିଛି। ଯେହେତୁ ବହୁ ପୂର୍ବରୁ ଯାତ୍ରା ସମୟରେ ରାଜପରିବାର ରାଣୀଙ୍କ ସିନ୍ଦୁର ଏବଂ ପାଟଶାଢ଼ୀର କିଛି ଅଂଶ ଆଣିବାର ପରମ୍ପରା ରହିଛି, ସେଇଟା ଏବେ ବି ରାଜପରିବାର ଭିତରୁ ଆସୁଛି। ଯେଉଁ ବରୁଆର ଦେହରେ ଦେବୀ ପ୍ରବେଶ କରନ୍ତି ସେଇଠି ତ ତନ୍ତ୍ର କଟାଯାଇଥାଏ, ଚାଉଳ ଅରୁଆ ଚାଉଳରେ ତନ୍ତ୍ର ସହିତ ତାହା ସମ୍ପର୍କ ଅଛି। ତା ଉପରେ ବରୁଆ ବସନ୍ତି ଏବଂ ତାଙ୍କ ଦେହରେ ଦେବୀଙ୍କର ଆବିର୍ଭାବ ଘଟେ ବୋଲି ଆମେ ବିଶ୍ୱାସ କରୁ। ସେଇ ଦୃଷ୍ଟିରୁ ଦେବୀଙ୍କ ସହିତ ତନ୍ତ୍ର ସମ୍ପର୍କ ପ୍ରତ୍ୟେକ ଜାଗାରେ ରହୁଛି। ଏଇ ଯେଉଁ ସାତ ଭଉଣୀ ଥିଲେ ଏଠି, ଏଠି ଯେଉଁ ଦେବୀ ପୀଠ ବୋଲି ପାଟଣାଗଡ଼କୁ କୁହାଯାଉଛି, ମୁଁ ବି ମୋର ସେଇ ପ୍ରବନ୍ଧରେ ପାଟଣାଗଡ଼ର କେଉଁ ଅଞ୍ଚଳରେ କେଉଁ ଦେବୀଙ୍କର ପ୍ରଭାବ ଥିଲା ନିର୍ଦ୍ଦିଷ୍ଟ ଭାବରେ ଦେଖାଇଥିଲି। କିନ୍ତୁ ଯେଉଁଠି ତନ୍ତ୍ର ରହିଛି ସେଇଠି ଦେବୀଙ୍କର ପ୍ରାଧାନ୍ୟ ନିଶ୍ଚିତ ରୂପେ ରହିବ। ତେଣୁ ପାଟଣେଶ୍ୱରୀଙ୍କର ପୂଜା ଯାତ୍ରା ସମୟରେ ଏ ତନ୍ତ୍ରର ପ୍ରଭାବ ଯେ ନିଶ୍ଚୟ ରହିଥିବ ଏଇଟାକୁ ଅବିଶ୍ୱାସ କରାଯାଇପାରିବ ନାହିଁ।
1: ପାଟଣେଶ୍ୱରୀ ଏବଂ ସମଲେଶ୍ୱରୀଙ୍କ ପୂଜକଙ୍କୁ ଦେହଲିଆ କୁହାଯାଏ। ଏମାନେ ଚୌହାନ ବଂଶୀୟ କ୍ଷତ୍ରିୟ। ଉଭୟ ଦେବୀଙ୍କ ପାଇଁ ପୃଥକ ଦେହଲିଆ ନିଯୁକ୍ତ ହୋଇଥାନ୍ତି।
2: ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ଶରୀରରେ ଦେବୀ ଆବିର୍ଭୂତ ହୁଅନ୍ତି, ଯାହାଙ୍କୁ ବରୁଆ କୁହାଯାଏ। ଅପ୍ରାପ୍ତ ବୟସ୍କ କୁମାରୀଙ୍କୁ ବିବାହ କରିଥିବା ଯୁବକ କିମ୍ବା ଅବିବାହିତ ରାଜପୁତ ଯୁବକ ଏଥିପାଇଁ ନିଯୁକ୍ତ ହୁଅନ୍ତି। ବଂଶ ପରମ୍ପରାକ୍ରମେ ଏହି ରାଜପୁତମାନେ ପାଟଣାଗଡ଼ସ୍ଥ ଗଡ଼ ଭିତରେ ରହିଆସୁଛନ୍ତି।
3: ମୋ ନାଁ ଭଗବାନ ସିଂହଦେବ, ମୁଇଁ ପୂଜାରୀ କାମ କରେ ଏବଂ ବୟଲ ବି ଆସେ। ଅଷ୍ଟମୀ ଦିନରୁ ଆମର ପୂଜାରୀମାନେ ସମସ୍ତେ ଉପବାସ ରହୁଁ ଏବଂ ଆମର ପୁରୋହିତ ବି ଉପବାସ ରହିବେ। ଆଉ ଆମର ପାଟନା ମହାରାଜ ଯେନ୍ ଅଛନ୍ ତାଙ୍କ ନାଁରେ ସଂକଳ୍ପ ହେଇକରି ମାନେ ଅଖଣ୍ଡ ଜଲି, ଅଖଣ୍ଡ ଜଲିଲା ପରେ ବୁଡ଼େ ମାନେ ବି ଆସନ୍, ବଜା ବାଲେ ବି ଆସନ୍, ସବୁ ବଜା ଗଜା ବସିକରି ପୂଜା ହୁଏ। ତାପରେ ପୂଜା ସରିଗଲା ପରେ ଏତକେ ସେମାନେ ଯାର ଯାର ଘରକେ ସେ ଯିବେ। ଏପରି 16 ଦିନ ପର୍ଯ୍ୟନ୍ତ ପୂଜା ହୁଏ। ବଇଲଟା 3 ଘଣ୍ଟା ବା 3.5 ଘଣ୍ଟା ଲାଗ୍ସି।

0: ବରୁଆ କିମ୍ବା ଦେହଲିଆ ଚୟନର ମଧ୍ୟ ଏକ ପଦ୍ଧତି ରହିଛି। ସେହି ପଦ୍ଧତି ଅନୁସାରେ ନିର୍ଦ୍ଦିଷ୍ଟ ଦିନ ଗଡ଼ ଭିତରେ ଥିବା ଏକ ଛୋଟ ପୋଖରୀ କୁଆଁରୀ ବନ୍ଦରେ ଏହି ଚୟନ କରାଯାଏ। ବରୁଆ ହେବା କିଶୋର ଏହି ଦିନ ଉପବାସ କରେ। ଗୋଟିଏ ଗୋଟା ନଡ଼ିଆର କତା ଛଡ଼ାଇ ତାର ତିନୋଟି ଆଖି ଭିତରୁ ଗୋଟିଏ ଆଖିକୁ ଛୁଞ୍ଚି ସାହାଯ୍ୟରେ କଣା କରାଯାଇ ସେଥିରୁ ସବୁ ପାଣି କଢ଼ା ହୁଏ। ଏହି ନଡ଼ିଆକୁ ଏବଂ କିଶୋରକୁ ଏକା ସାଙ୍ଗରେ ପାଣିରେ ବୁଡ଼ାଇ ରଖାହୁଏ। ନଡ଼ିଆ ଭିତରେ ପୁରା ପାଣି ଭର୍ତ୍ତି ହେଲେ ଯାଇ ବରୁଆକୁ ବୁଡ଼ରୁ ଉଠା ହୁଏ। ଏହି ପ୍ରକ୍ରିୟା ପ୍ରାୟ ଅଧଘଣ୍ଟା ସମୟ ନିଏ ଏବଂ ଏତେ ସମୟ ପର୍ଯ୍ୟନ୍ତ କେହି ପାଣିରେ କେମିତି ବୁଡ଼ି ରହେ, ମନେ ହୁଏ ଦେବୀଙ୍କ ମହିମାରୁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥାନ୍ତି ବରୁଆ।
1: ସେ ବୁଡ଼ିଗଲା ପରେ ପିଲାକି ଘିଚି ଆଣିକି ମନ୍ଦିରରେ ଭରି ଦେଇକିରି ଲକ୍ କରିଦେମୁ। ତାପରେ ଇଆଡ଼କେ ମା ପାଟଣେଶ୍ୱରୀ, ତୁ ପାଇଲୁ, ତୋର ଭକ୍ତ, ତୁ କେନ୍ଦାକିରି ବଞ୍ଚାବୁ, କାଣା କରବୁ ଦେଖ ବୋଲମୁ। ପିଲା ଯଦି ଏ ମା ଏ ବୁଆ ପହିଲା ତାହାକେ ତାଟ ଖୋଲିକରି ଗରମ ପାଣି କରାହେଇଥିବା, ତାହାକେ ଏତେ ଗୁଧା ପୁଧା କରିକରି ଏତେ ପିଲାକେ ପାଣି ପୁଣା ଟିକେ ପିଇବାର୍ ଲାଗି ଦେମୁ। ତାପରେ ଭରିଦେମୁ। ଷଷ୍ଠୀ ଦିନ ପୂଜା ସରିଗଲା ପରେ ଟିକେ ଖେଲାମୁ, ଟିକେ ଖେଲାଲା ପରେ ବନ୍ଦ କରିଦେମୁ। ସପ୍ତମୀ ଦିନ ଟିକେ ଖେଲାମୁ, ତାପରେ ବନ୍ଦ କରିଦେମୁ। ଅଷ୍ଟମୀ ଦିନ ବଜାବାଲେ ବୁଡ଼େ ପୁରୋହିତ ଏବଂ ଦେହଲିଆମାନେ ସମସ୍ତେ ଆସିକରି ପିଲାକେ ଏତେ ଖେଲାଯିବ। ଖେଲେଇ ସାରିଲା ପରେ ପିଲାକେ ବକ୍ତାଯିବ ଯେ ତୁଇ କାଣା ଆସିଲୁ, ନାଇଁ ମୁଁ ଇଷ୍ଟ ଦେବୀ ପାଟଣେଶ୍ୱରୀ, ତାହେଲେ କିରିଆ କର, ନୁନ ଖାର ସୋରିଷ କିଲୋସ ଜିନିଷ ଯେତେ ଥିବ କଂସାଗିନା ସେ କିରିଆ କରତେଲ ଯିବା, ଆଉ କଂସାଗିନାକେ ଟାଣୁ ଧରିଦେବା ଯେ ମୁଇଁ ଯଦି ଦଶହରା ବିନା ଯଦି ସୁରା ଜାଗାରେ ମୁଁ ବଏଲ ଆସେ ତେବେ କଂସା ଭଳିଆ ଫାଟିଯିମି ବୋଲିକିରି ଫାଟି ଏତକେ ବନ୍ଦ କରି ଦିଆଯିବା। ଏତକେ ନଅମୀ ଦିନ ଫାଷ୍ଟ ବଏଲ ପାଟଣେଶ୍ୱରୀ, ତାହାକେ ଆନିକରି ଏତକେ ପାଠେ ପଢ଼କେ ଦିଆଯିବ। ଆସନ୍ତା ବର୍ଷ ଝାର ବଏଲ ଆନିସାରିଲେ ତାପରେ ଦେହଲିଆ ହେବ।

ଦେବୀଙ୍କ ମନ୍ଦିରକୁ ଅଣାହୁଏ। ମନ୍ଦିରରେ ଆଗରୁ ସଜ୍ଜିତ ହୋଇଥିବା ବାଦ୍ୟ ଯଥା ନିଶାନ, ଢୋଲ, ମୁହୁରି ଆଦିର ପ୍ରଚଣ୍ଡ ତାଳ, ଯାହାକୁ ଭର୍ଣ୍ଣିପାର କହନ୍ତି, ତାହା କ୍ରମାଗତ ବାଜୁଥାଏ ଏବଂ ଧୀରେ ଧୀରେ ବରୁଆ ଦେହରେ ଦେବୀ ଆବିର୍ଭୂତ ହୋଇଥାନ୍ତି।

0: ବିଭିନ୍ନ ପ୍ରଶ୍ନ ପଚାରି ଦେବୀ ବରୁଆ ଶରୀରରେ ଆବିର୍ଭୂତ ହୋଇଥିବା ପରୀକ୍ଷା ହୁଏ। ବିଭିନ୍ନ ପ୍ରଶ୍ନୋତ୍ତର ମାଧ୍ୟମରେ ଯେବେ ବିଶ୍ୱାସ ଆସିଛି ଦେବୀ ଆସିଛନ୍ତି, ସେଇଠି ପରୀକ୍ଷା ଶେଷ ହୁଏ। ଚୟନ କରାଯାଇଥିବା ବରୁଆ ଏଥରକ ଦେବୀଙ୍କ ପୂଜା ସେବାର ଅଧିକାର ପାଆନ୍ତି। ବିଭିନ୍ନ ଉତ୍ସବ ଏବଂ ଯାତ୍ରାରେ ସେହି ବରୁଆଙ୍କ ଶରୀରକୁ ଦେବୀ ଆସନ୍ତି। ବରୁଆ ଏହାପରେ ଯଦି ଅପ୍ରାପ୍ତ ବୟସ୍କା କୁମାରୀକୁ ବିବାହ ହୋଇଥାଏ, ତେବେ ନିଜ ସ୍ତ୍ରୀକୁ ପ୍ରାପ୍ତ ବୟସ୍କା ହେବା ପରେ ଘରକୁ ଆଣିବାର ଅନୁମତି ପାଇଥାଏ।
1: ଆଶ୍ୱିନ ମାସ ଅମାବାସ୍ୟା ତିଥି ପାଟଣେଶ୍ୱରୀ ଏବଂ ସମଲେଶ୍ୱରୀଙ୍କ ଯାତ୍ରା ଆରମ୍ଭ ହୁଏ। ଏହି ଯାତ୍ରାକୁ ଦଶହରା ଯାତ୍ରା ବା ବୟଲ ଯାତ୍ରା କୁହାଯାଏ। ପାଟଣାଗଡ଼ ପାଖରେ ଥିବା ଶମଶୈର ନାମକ ଗାଁର ଜଙ୍ଗଲ ଭିତରୁ ବରୁଆ ଦେହରେ ଦେବୀ ଆସନ୍ତି ବୋଲି ସ୍ଥାନୀୟ ଅଞ୍ଚଳରେ ଉତ୍ସବ ହୁଏ। ଅମାବାସ୍ୟା ପରଦିନ ପ୍ରତିପଦାରେ ପାଟଣାଗଡ଼ ପାଖର ଆଉ ଏକ ଗାଁ କୌଡ଼ିଆର ଜଙ୍ଗଲରୁ ଦେବୀ ପାଟଣେଶ୍ୱରୀ ବରୁଆ ଦେହରେ ଆସି ପାଟଣାଗଡ଼ରେ ବିଜେ ହୁଅନ୍ତି। ରାଜାଙ୍କ ଶସ୍ୟଭଣ୍ଡାର ଯାହାକୁ ଖମାର ବୋଲି କୁହାଯାଏ, ସେଠାରେ ଥିବା ଦେବୀ ଦଶମତୀଙ୍କୁ ପ୍ରଥମେ ପାଟଣେଶ୍ୱରୀ ଭେଟନ୍ତି ଏବଂ ସେଠାରେ ବଳି ପଡ଼ିଥାଏ। ପାଟଣେଶ୍ୱରୀ ମନ୍ଦିରର ଦେହଲିଆ ଶ୍ରୀ ଅଭିମନ୍ୟୁ ସିଂ ଦେବ
2: ଯେନ୍ଟା ପୂଜା ପଦ୍ଧତିରେ ନିୟମ କାନୁନ ଯେଉଁଟା ଅଛି ସେ ନିୟମ କାନୁନ ହିସାବରେ ପୂଜା କରାଯାଉଛେ। ମାନେ ଆମର ତ ତିନିଟା ସମୟ ଅଛି, ତେଣୁ ସକାଳ ସମୟ, ଉପରବେଳା ସମୟ, ସନ୍ଧ୍ୟା ସମୟ, ତିନିଟା ସମୟ ଅଛି। ତିନି ସମୟରେ ଦେବୀଙ୍କୁ ମାନେ ସକାଳ ରୂପଟା ବି ଗୋଟେ ରୂପ, ମଧ୍ୟାହ୍ନ ରୂପ ଗୋଟେ, ସନ୍ଧ୍ୟା ରୂପ ଗୋଟେ, ତିନିଟା ପ୍ରକାର ମନ୍ଦିର ଅଛି ଆଜ୍ଞା। ଦୁର୍ଗା ମନ୍ଦିର ବଳିବେ ତ ଗୋଟେ ମନ୍ତ୍ର ଅଛି, ଏଇଟା ହୁଏ ତ କାଳୀ କାଳୀଙ୍କର ଗୋଟେ ମନ୍ତ୍ର ଅଛି, ତାପରେ ବୈଦିକ ଗୋଟେ ଦୁର୍ଗା ମନ୍ତ୍ର ଅଛି।
0: ଦେବୀ ପାଟଣେଶ୍ୱରୀଙ୍କ ମୁଖ୍ୟ ଯାତ୍ରା ଦଶହରା ଶୁକ୍ଳ ନବମୀ ଦିନ ହୁଏ। ତିନି ଜଣ ବରୁଆଙ୍କ ଦେହରେ ଦେବୀ ସମଲେଶ୍ୱରୀ, ଦଶମତୀ ଏବଂ ପାଟଣେଶ୍ୱରୀଙ୍କ ସହ ଢୋଲ, ମୁହୁରି, ବିର୍କାଲି, ନିଶାନ, ତାସା ଏବଂ ଘଣ୍ଟ ବାଦ୍ୟରେ ବାଦ୍ୟକାର ଏବଂ ଭକ୍ତମାନେ ମିଶି ପାଟଣେଶ୍ୱରୀଙ୍କ ମନ୍ଦିରରୁ ବାହାରି ସହର ପରିକ୍ରମା କରନ୍ତି। ସହର ବୁଲିବା ପୂର୍ବରୁ ତିନି ଦେବୀଙ୍କ ଶୋଭାଯାତ୍ରା ଗଡ଼ ଭିତରେ ଥିବା ସାତଟି ଜାଗାରେ ଖଣ୍ଡା ପ୍ରହାର କରନ୍ତି।
1: ଭର୍ଣ୍ଣିପାରରେ ଦେବୀଙ୍କ ବାଦ୍ୟ ତଥା ବରୁଆଙ୍କ ଅଣ୍ଟାରେ ବନ୍ଧା ହୋଇଥିବା ଘଣ୍ଟି ଯାହାକୁ ଘୁଲଘୁଲା ବୋଲି କୁହାଯାଏ, ଏହି ଦୁଇ ବାଦ୍ୟର ମିଶ୍ରିତ ଶବ୍ଦରେ ଚତୁର୍ଥିକ କମ୍ପି ଉଠେ। ସହର ପରିକ୍ରମା ସମୟରେ ଅନେକ ଜାଗାରେ ଭକ୍ତମାନେ ଦେବୀଙ୍କ ପୂଜା ଅର୍ଚ୍ଚନା କରି ଭୋଗ ଲଗାନ୍ତି। ନିଶ୍ୱାସ ଫୁଲି ଉଠୁଥିବା ଭଳି ସ୍ୱରରେ ବରୁଆ ଦେହରେ ଆବିର୍ଭୂତା ଦେବୀ ଭକ୍ତମାନଙ୍କ ସଙ୍ଗେ ସ୍ଥାନୀୟ ଭାଷାରେ କଥାବାର୍ତ୍ତା କରି ସେମାନଙ୍କର ବିଭିନ୍ନ ହାରିଗୁହାରି ଶୁଣନ୍ତି ଏବଂ ଭକ୍ତଙ୍କ ସମସ୍ୟାର ସମାଧାନ ମଧ୍ୟ କରନ୍ତି।

0: ଆନନ୍ଦ ଉଲ୍ଲାସ ଏବଂ କୌତୁହଳ ଭରା ଏହି ଯାତ୍ରା ସେଇ ନବମୀ ଦିନ ରାତ୍ରିରେ ସମାପ୍ତ ହୁଏ। ସାଂସାରିକ ଜୀବନର ଘଟଣା ଦୁର୍ଘଟଣା ଓ ଅଭାବ ଅସୁବିଧାକୁ ନେଇ ବ୍ୟସ୍ତ ଲୋକମାନସରେ ଏଭଳି ପାରମ୍ପରିକ ଯାତ୍ରା ଏକ ପବିତ୍ର ଭାବନା ସୃଷ୍ଟି କରିଥାଏ।
1: ରାଜ୍ୟସ୍ତରୀୟ ପ୍ରସାରଣରେ ଶୁଣୁଥିଲେ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ପୀଠ ପରିକ୍ରମା। ପ୍ରଯୋଜନା କରିଥିଲେ ପ୍ରଫୁଲ୍ଲ କୁମାର ମାଝୀ। ଉପସ୍ଥାପନାରେ ଥିଲେ ବନ୍ଦନା।

0: নারায়ণ পটনায়ক এবং রবীন্দ্রনারায়ণ মিশ্র।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକରୁ, ଆକାଶବାଣୀ ବାରିପଦା। କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଚକେ। ଗୀତାଞ୍ଜଳିକୁ ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ ଶ୍ରୋତା ବନ୍ଧୁ। ତମକୁ ପାଇବା ପରେ ହଜାଇଦେବାର ଭୟରେ ଝାଉଁଳି ପଡ଼ୁଥିଲି ମୁଁ। ମୋର କଳ୍ପିତ ଦୁର୍ଗର ଇଟା ପଥର ସବୁ ଖଣ୍ଡ ଖଣ୍ଡ ହୋଇ ଖସି ପଡ଼ୁଥିବାର ଆତଙ୍କରେ ସିହେରି ଉଠୁଥିଲି। ପ୍ରେମିକାର ସନ୍ଦେହ ମନକୁ ଠିକ୍ ଭାବେ ବୁଝାଇ ପାରୁଥିଲି କି ନା ମୁଁ ଜାଣେ ନା, ହେଲେ ମୁଁ କହୁଥିଲି ତମେ ଶୁଣୁଥିଲ ଆଉ ତମେ କହୁଥିଲ ମୋତେ।

0: ବିଜୁଳି ବିଲ୍ ନେଇ ଚିନ୍ତିତ କି? ଆଉ ନୁହଁ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନାରେ ଘର ଛାତରେ ସୋଲାର ପ୍ୟାନେଲ ବସାନ୍ତୁ ଏବଂ ମାସିକ 300 ୟୁନିଟ୍ ପର୍ଯ୍ୟନ୍ତ ସଞ୍ଚୟ କରନ୍ତୁ। ଏହି ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ସୁବିଧା ମଧ୍ୟ ରହିଛି। ସବୁଜ ବି ସଞ୍ଚୟ ବି ଆଜି ହିଁ ନିକଟସ୍ଥ TPNODL କାର୍ଯ୍ୟାଳୟ କିମ୍ବା 1800345678 ଯୋଗାଯୋଗ କରନ୍ତୁ। ଆପଣଙ୍କ ପାଇଁ ଆପଣଙ୍କ ସହିତ ସର୍ବଦା TPNODL।
1: ଭାଇ, ଏ ମହଙ୍ଗା ଯୋଗକୁ ଇଲେକ୍ଟ୍ରି ବିଲ୍ ଭାରି ଟେନସନ୍ ଦଉଛି।
2: କାହିଁ ତୁ ଜାଣିନୁ, ସରକାରଙ୍କ PM ସୂର୍ଯ୍ୟ ଘର ୟୁଏଲ୍ଏ ମଡେଲରେ ବିଜୁଳି ବିଲ୍ ଚିନ୍ତାରୁ ମୁକ୍ତି ମାତ୍ର 5,000 ଟଙ୍କାରେ। 1 kW ଘରୋଇ ଉପଭୋକ୍ତା ମାତ୍ର 5,000 ଟଙ୍କାରେ ଛାତ ଉପରେ ସୋଲାର ବ୍ୟବସ୍ଥା କରି ବର୍ଷକୁ 5,000 ଟଙ୍କା ଯାଏଁ ସଞ୍ଚୟ କରିପାରିବେ। ତ ଆଉ ଡେରି କାହିଁକି? ଅଧିକ ଜାଣିବା ପାଇଁ TPNODL ଅଫିସ ନହେଲେ ଗ୍ରାହକ ସେବା ନମ୍ବର 1800345678 କିମ୍ବା 1912 ଯୋଗାଯୋଗ କର।

ଏମିତିକା ପ୍ରୀତିର ମଧୁର ଲଗ୍ନରେ ବାନ୍ଧି ହୋଇଯାଇଥିଲା ଆମର ଜୀବନ। ସବୁ ଦୁଃଖ ଫିକା ପଡ଼ିଥିଲା। କେତେବେଳେ ସୂର୍ଯ୍ୟ ଲିଭିଯାଉଥିଲା ଆଉ ଜହ୍ନ ହସି ଉଠୁଥିଲା ତାହା ଜଣା ବି ନଥିଲା। ଜୀବନର ଅଙ୍କାବଙ୍କା ରାସ୍ତାରେ ଆମେ ପାଲଟି ଯାଇଥିଲୁ ଦୁଇଟି ଅବିଶ୍ରାନ୍ତ ପଥିକ।

ତୁମ ହାତ ଧରି ବାଟ ଚାଲୁ ଚାଲୁ ଅନେକ ଦୂର ଆଗେଇ ଯାଇଥିଲୁ ଆମେ। ଆଗକୁ ଆପଣାର କରିନେବା ପରେ ପଛ ତ ଆପେ ଆପେ ପର ହୋଇଯାଇଥିଲା। ପଛକୁ ଫେରି ଚାହିଁବାକୁ ଇଚ୍ଛା ବି ନଥିଲା। ମାଡ଼ି ଚାଲିଥିଲୁ ଆମେ ଆଗକୁ ଆଗକୁ।

0: ଶ୍ରୋତାବନ୍ଧୁ ଗୀତାଞ୍ଜଳି ଆଜି ପାଇଁ ଏତିକି। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ। ହେଲେ ତା ପୂର୍ବରୁ ଏହି ବିଜ୍ଞାପନ
1: ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ ଡିଏପି ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ

0: କାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ POS ମେସିନ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
1: कार्यक्रम के बाकी गाने इस अंतराल के बाद।

ଏତେବେଳେ ଯେଉଁ କାର୍ଯ୍ୟକ୍ରମ ଶୁଣିଥିଲେ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 MHz ଯୋଗେ ପ୍ରଚାର କରୁଛୁ ଝୁମର ଗୀତର କାର୍ଯ୍ୟକ୍ରମ ପରିବେଷଣ କରିଛନ୍ତି ଶିଳ୍ପୀ କୁବେର ଚନ୍ଦ୍ର ରଣା ଏବଂ ସାଥୀ କଳାକାର।

0: ଏତେବେଳେ ଯେଉଁ କାର୍ଯ୍ୟକ୍ରମ ଶୁଣିଥିଲେ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା କାର୍ଯ୍ୟକ୍ରମ ଶୁଣିଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗା ହର୍ଜ ଚକେ ସମୟ ଦିନ 1:20 ପ୍ରଚାର କରୁଛୁ ମହିଳା ମହଲ କାର୍ଯ୍ୟକ୍ରମ ଉପସ୍ଥାପନାରେ ଶର୍ମିଷ୍ଠା ମହାନ୍ତି କାର୍ଯ୍ୟକ୍ରମ ମହିଳା ମହଲ ଶୁଣିପାରିବେ ଏହି ବିଜ୍ଞାପନ ବିରତି ପରେ
1: ପିଏମ୍ କିଷାନ ହିତାଧିକାରୀଙ୍କ ପାଇଁ ଜରୁରୀ ସୂଚନା ଯୋଗ୍ୟ ଚାଷୀଙ୍କ ନିକଟରେ ସହାୟତା ପହଞ୍ଚାଇବା ଏବଂ ଡାଟାବେସ୍କୁ ସ୍ୱଚ୍ଛ ଓ ନିର୍ଭୁଲ କରିବା ପାଇଁ ଭାରତ ସରକାର ଆରମ୍ଭ କରୁଛନ୍ତି ଏକ ସ୍ୱତନ୍ତ୍ର ଅଭିଯାନ ଅକ୍ଟୋବର 2-31 ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଚାଲିବ ଏହି ଅଭିଯାନ ପିଏମ୍ କିଷାନ ଯୋଜନାର ଆର୍ଥିକ ସହାୟତା ନିରବଚ୍ଛିନ୍ନ ଭାବେ ପାଇବା ପାଇଁ ଏଗ୍ରିଷ୍ଟାକ୍ ପୋର୍ଟାଲରେ କୃଷକ ପଞ୍ଜୀକରଣ ବ୍ୟାଙ୍କ ଖାତା ସହ ଆଧାର ସିଡିଂ ଏବଂ ଇ-କେୱାଇସି କରିବା ବାଧ୍ୟତାମୂଳକ ଏଥିପାଇଁ ପଞ୍ଚାୟତସ୍ତରୀୟ କୃଷି କର୍ମଚାରୀ ରାଜସ୍ୱ ଅଧିକାରୀ କିମ୍ବା ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି ପ୍ରକ୍ରିୟା ତୁରନ୍ତ ସମ୍ପୂର୍ଣ୍ଣ କରନ୍ତୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓଡ଼ିଶା ସରକାର ପିଏମ୍ କିଷାନ ହିତାଧିକାରୀଙ୍କ ପାଇଁ ଜରୁରୀ ସୂଚନା ଯୋଗ୍ୟ ଚାଷୀଙ୍କ ନିକଟରେ ସହାୟତା ପହଞ୍ଚାଇବା ଏବଂ ଡାଟାବେସ୍କୁ ସ୍ୱଚ୍ଛ ଓ ନିର୍ଭୁଲ କରିବା ପାଇଁ ଭାରତ ସରକାର ଆରମ୍ଭ କରୁଛନ୍ତି ଏକ ସ୍ୱତନ୍ତ୍ର ଅଭିଯାନ ଅକ୍ଟୋବର 2-31 ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଚାଲିବ ଏହି ଅଭିଯାନ ପିଏମ୍ କିଷାନ ଯୋଜନାର ଆର୍ଥିକ ସହାୟତା ନିରବଚ୍ଛିନ୍ନ ଭାବେ ପାଇବା ପାଇଁ ଏଗ୍ରିଷ୍ଟାକ୍ ପୋର୍ଟାଲରେ କୃଷକ ପଞ୍ଜୀକରଣ ବ୍ୟାଙ୍କ ଖାତା ସହ ଆଧାର ସିଡିଂ ଏବଂ ଇ-କେୱାଇସି କରିବା ବାଧ୍ୟତାମୂଳକ ଏଥିପାଇଁ ପଞ୍ଚାୟତସ୍ତରୀୟ କୃଷି କର୍ମଚାରୀ ରାଜସ୍ୱ ଅଧିକାରୀ କିମ୍ବା ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି ପ୍ରକ୍ରିୟା ତୁରନ୍ତ ସମ୍ପୂର୍ଣ୍ଣ କରନ୍ତୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓଡ଼ିଶା ସରକାର

ନମସ୍କାର ଶ୍ରୋତା ଭଉଣୀ, ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ମହିଳା ମହଲ କାର୍ଯ୍ୟକ୍ରମ। ଭଉଣୀ, ଆମେ ସମସ୍ତେ ଈଶ୍ୱରଙ୍କର ସନ୍ତାନ। ଏଠି କେହି ବଡ଼ ନୁହନ୍ତି କି କେହି ସାନ ନୁହନ୍ତି, କେହି ଉଚ୍ଚ ଜାତିର ନୁହନ୍ତି ବା କେହି ନୀଚ ଜାତିର ନୁହନ୍ତି। ଆମମାନଙ୍କ ମଧ୍ୟରେ ଛୁଆଁ ଅଛୁଆଁର କୌଣସି ଭେଦଭାବ ଆଦୌ ରହିବା ଉଚିତ ନୁହେଁ। ଆମର ବିଶ୍ୱାସ ଅଛି ସମସ୍ତଙ୍କର ଦେହରେ ଭଗବାନ ଅଛନ୍ତି। ତେଣୁ ଆମେ ଯଦି କାହାକୁ ଘୃଣା କରିବା ତାହେଲେ ଭଗବାନ ହିଁ କଷ୍ଟ ପାଇବେ। ଭଗବାନଙ୍କର କରୁଣା ଲାଭ କରିବାକୁ ହେଲେ ଆମେ ସମସ୍ତେ ମିଳିମିଶି ସ୍ନେହ ପ୍ରେମର ଏ ସଂସାରରେ ବଞ୍ଚି ରହିବା।

ଭଞ୍ଜମାଟି ମୟୂରଭଞ୍ଜର ଗୌରବମଣ୍ଡିତ ପରିଚୟ ଶିମିଳିପାଳ ବିଶ୍ୱ ମାନଚିତ୍ରରେ ତାହା ଶ୍ରଦ୍ଧାର ସହିତ ମୁଣ୍ଡ ଟେକି ଠିଆ ହୋଇଛି ବିଶିଷ୍ଟ ଜୈବମଣ୍ଡଳ ଭାବରେ। ସତେକି ସେ ମହାଯୋଗୀ, ଜଗତ କଲ୍ୟାଣର ମୂର୍ତ୍ତିମନ୍ତ ରୂପ।

0: ଏଇ ସୃଷ୍ଟିରେ ମଣିଷ, ପଶୁପକ୍ଷୀ, ବୃକ୍ଷଲତା, ଜୀବଜନ୍ତୁ ସମସ୍ତଙ୍କର ବଞ୍ଚିବାର ଅଧିକାର ଅଛି। ବୃକ୍ଷଲତା ବା ଜୀବଜନ୍ତୁଙ୍କ ବ୍ୟତୀତ ମଣିଷ ତିଷ୍ଠି ରହିପାରିବ ନାହିଁ। ଆମେ ଗାଁରେ ରହୁ ଅବା ସହରରେ ରହୁ, ଆମେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ଜଙ୍ଗଲ ଉପରେ ନିର୍ଭର କରୁ। ଜଙ୍ଗଲ ଯେଉଁଭଳି ଭାବରେ କମି କମି ଯାଉଛି, ଜୀବଜନ୍ତୁମାନେ ସୁରକ୍ଷିତ ହୋଇ ରହିପାରୁନାହାନ୍ତି। ତେଣୁ ଆମେ ଯଦି ଜଙ୍ଗଲକୁ ସୁରକ୍ଷା ଦେବା, ତାହେଲେ ଜୀବଜନ୍ତୁମାନେ ବି ସୁରକ୍ଷିତ ରହିବେ। ତେଣୁ ଆମର ଏଇ ବନ୍ୟପ୍ରାଣୀ ସୁରକ୍ଷାରେ ଏକ ଗୁରୁଦାୟିତ୍ୱ ରହିଛି। ଆଜି ଆସନ୍ତୁ ଏ ସମ୍ପର୍କରେ ଏକ ଆଲୋଚନା ଶୁଣିବା। ବନ୍ୟପ୍ରାଣୀ ସୁରକ୍ଷାରେ ଆମର ଦାୟିତ୍ୱ, ଆଲୋଚନା କରୁଛନ୍ତି ଜ୍ୟୋତିର୍ମୟୀ ମହାନ୍ତି।
1: ପୃଥିବୀରେ ସମସ୍ତ ପ୍ରକାରର ଜୀବଜନ୍ତୁ, ବୃକ୍ଷଲତା ଓ କୀଟପତଙ୍ଗ ସମସ୍ତଙ୍କର ବଞ୍ଚିବାର ଅଧିକାର ରହିଛି ଏବଂ

ସମୃଦ୍ଧିର ଭାରସାମ୍ୟ ରକ୍ଷା କରିବାରେ ସମସ୍ତଙ୍କର ଅବଦାନ ମଧ୍ୟ ରହିଛି। ଖାଦ୍ୟ, ଜଳ ଓ ବାସସ୍ଥଳୀ ପାଇଁ ଉଭୟ ମଣିଷ ଓ ଜୀବଜନ୍ତୁ ଅନ୍ୟାନ୍ୟ ପ୍ରାକୃତିକ ସମ୍ପଦ ଉପରେ ନିର୍ଭର କରିଥାନ୍ତି। ପ୍ରକୃତିରେ ଯେତେ ଅଧିକ ପ୍ରକାରର ଜୀବଜନ୍ତୁ, ବୃକ୍ଷଲତା ଆଦି ତିଷ୍ଠି ରହିବେ, ମଣିଷମାନଙ୍କର ଜୀବନ ଧାରଣରେ ସେତେ ସହାୟକ ହେବ। ଓଡ଼ିଶାର ଜୈବ

ଓଡ଼ିଶାର ଜୈବ ବିବିଧତା ଅନନ୍ୟ। ବର୍ତ୍ତମାନ ଓଡ଼ିଶାରେ 19ଟି ଅଭୟାରଣ୍ୟ, 2ଟି ଜାତୀୟ ଉଦ୍ୟାନ, 2ଟି ବ୍ୟାଘ୍ର ପ୍ରକଳ୍ପ ଏବଂ ଗୋଟିଏ ଜୈବମଣ୍ଡଳ ରହିଛି। ଏହା ଛଡ଼ା 3ଟି ହସ୍ତି ସଂରକ୍ଷଣ ପ୍ରକଳ୍ପ ମଧ୍ୟ ରହିଛି। ଓଡ଼ିଶାର ଚିଲିକା ଏବଂ ଭିତରକନିକାକୁ ରାମସାର ଅଞ୍ଚଳ ଭାବରେ ଅଭିହିତ କରାଯାଉଛି। ଓଡ଼ିଶାର ଚିରହରିତ ଅରଣ୍ୟଠାରୁ ଆରମ୍ଭ କରି ପର୍ଣ୍ଣମୋଚୀ ଅରଣ୍ୟ, ହେନ୍ତାଳ ବନ ଏବଂ ଉପକୂଳବର୍ତ୍ତୀ ଝାଉଁଗଛ ମଧ୍ୟ ରହିଅଛି। ଗହିରମଥାକୁ ଓଡ଼ିଶାର ପ୍ରଥମ ସାମୁଦ୍ରିକ ଅଭୟାରଣ୍ୟ ଭାବରେ ଘୋଷଣା କରାଯାଇଛି। ସେହିପରି ନୀଳାମ୍ବୁ ଚିଲିକାକୁ ଶୀତ ଋତୁରେ ସୁଦୂର ସାଇବେରିଆରୁ ହଜାର ହଜାର ସଂଖ୍ୟାରେ ବିଦେଶାଗତ ପକ୍ଷୀମାନଙ୍କର ଆଗମନ ହୋଇଥାଏ। ଏହି ନୈସର୍ଗିକ ଶୋଭା ଦର୍ଶନ ପ୍ରକୃତି ପ୍ରେମୀ ପକ୍ଷୀ ବିଶାରଦମାନଙ୍କୁ ଆକୃଷ୍ଟ କରିଥାଏ। ଓଡ଼ିଶାର ସମସ୍ତ ଅଭୟାରଣ୍ୟ ତଥା ଅନ୍ୟ ବନ୍ୟପ୍ରାଣୀ ଅଞ୍ଚଳ ପର୍ଯ୍ୟଟକମାନଙ୍କୁ ବିଶେଷ ଆକୃଷ୍ଟ କରିଥାଏ। ଏଥିପାଇଁ ଇକୋ ଟୁରିଜିମ୍ ବା ପରିବେଶ ପର୍ଯ୍ୟଟନ ବର୍ତ୍ତମାନ ସ୍ଥାନୀୟ ଅଧିବାସୀମାନଙ୍କର ଜୀବନ ଜୀବିକାର ଏକ ମାଧ୍ୟମ ରୂପେ ପରିଗଣିତ ହୋଇଛି। ପୃଥିବୀରେ 1 କୋଟିରୁ ଉର୍ଦ୍ଧ ବିଭିନ୍ନ ପ୍ରଜାତିର ଜୀବଜନ୍ତୁ, ବୃକ୍ଷଲତା ଏବଂ କୀଟପତଙ୍ଗ ବାସ କରିଥାନ୍ତି। ଏଥିମଧ୍ୟରୁ ପ୍ରତିଦିନ ପ୍ରାୟ 40,000 ପ୍ରଜାତି ମନୁଷ୍ୟର ଖାଦ୍ୟ, ପାନୀୟ, ଆବାସ, ବସ୍ତ୍ର ଏବଂ ଔଷଧ ପାଇଁ ବ୍ୟବହୃତ ହୁଅନ୍ତି। ଯୁକ୍ତରାଷ୍ଟ୍ର ଆମେରିକା ଭଳି ଶିଳ୍ପୋନ୍ନତ ଦେଶରେ 40% ଔଷଧ କମ୍ପାନୀ ବନୌଷଧି ଉପରେ ନିର୍ଭର କରିଥାନ୍ତି। ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଗ୍ରାମବାସୀ ତାଙ୍କର ଦୈନନ୍ଦିନ ଜୀବନଧାରଣ ପାଇଁ ଜଙ୍ଗଲ ଉପରେ ହିଁ ସମ୍ପୂର୍ଣ୍ଣ ନିର୍ଭରଶୀଳ। ପୃଥିବୀରେ 400 ହେକ୍ଟର ଜଙ୍ଗଲ ରହିଛି, ଯାହାକି ଭୂଭାଗର 30% ଅଟେ। ଏଥିମଧ୍ୟରୁ ମାତ୍ର 625 ହେକ୍ଟର ହେଉଛି ବିଶୁବ ମଣ୍ଡଳୀୟ ବର୍ଷାବହୁଳ ଅରଣ୍ୟ, ରେନ୍ ଫରେଷ୍ଟ, ଯାହାକି ପୃଥିବୀ ପାଇଁ ଫୁସ୍ଫୁସ୍ର କାର୍ଯ୍ୟ କରିଥାଏ। ଆମ ରାଜ୍ୟର ଶିମିଳିପାଳ ଏହାର ଜୈବ ବିବିଧତାର ସମ୍ଭାର ପାଇଁ ବିଶ୍ୱର ଆକର୍ଷଣ ପାଲଟିଛି। ଶିମିଳିପାଳ ଦେଶର ଜଙ୍ଗଲ ସମ୍ପଦର 7% ସପୁଷ୍ପକ ଉଦ୍ଭିଦ, 8% ରାସ୍ନା, 7% ସରୀସୃପ, 20% ପକ୍ଷୀ ଓ 11% ସ୍ତନ୍ୟପାୟୀ ପ୍ରାଣୀଙ୍କ ଦ୍ୱାରା ବୃଦ୍ଧିମନ୍ତ। ଶିମିଳିପାଳ ମଣିଷର ସ୍ୱାସ୍ଥ୍ୟ ରକ୍ଷା କବଚ ଭଳି ଔଷଧୀୟ ବୃକ୍ଷର ଭଣ୍ଡାର ଘର। ବିଶ୍ୱ ସମୁଦାୟ ଶିମିଳିପାଳର ଦ୍ରୁତ କ୍ଷୟ ପାଇଁ ଉଦ୍ବେଗ ପ୍ରକାଶ କରିଛି ଓ ମିଳିତ ଜାତିସଂଘ ଶିମିଳିପାଳକୁ ବିଶ୍ୱ ଐତିହ୍ୟର ମାନ୍ୟତା ଦେଇ ଏହାର ସୁରକ୍ଷା ଓ ବିକାଶ ପାଇଁ ଅଙ୍ଗୁଳି ନିର୍ଦ୍ଦେଶ କରିଛି। ଶିମିଳିପାଳରୁ ପ୍ରବାହିତ ହେଉଥିବା ନଦୀନାଳ ଯେଉଁଗୁଡ଼ିକ ବର୍ଷ ତମାମ ପାଣିରେ ଭରପୁର ଥିଲେ, ତାହା ଏବେ ଶୁଷ୍କ ହେବାକୁ ବସିଲେଣି। ବରେହି ପାଣି ଜଳପ୍ରପାତର ପାଣିଧାର କମିବାରେ ଲାଗିଛି। ଏହାର ପ୍ରଭାବରେ ଆମ ଅଞ୍ଚଳର ଭୂତଳ ଜଳସ୍ତର ମଧ୍ୟ କମିବାରେ ଲାଗିଛି। ଜୀବଜନ୍ତୁ ଶିମିଳିପାଳ ମଧ୍ୟରେ ପାଣି ନ ପାଇ ଜଙ୍ଗଲ ତଳ ଅଞ୍ଚଳକୁ ପଳାଇ ଆସୁଛନ୍ତି ଏବଂ ଶିକାରୀମାନଙ୍କ ଦ୍ୱାରା ଶିକାର ହେଉଛନ୍ତି। ସେହିଭଳି ବ୍ୟାପକ ଭାବେ ଜଙ୍ଗଲରେ ଗଛ କଟା ଯାଉଥିବାରୁ ବାସହରା, ହାତୀ ଓ ହରିଣ ମଧ୍ୟ ସମତଳ ଅଞ୍ଚଳକୁ ପଳାଇ ଆସୁଛନ୍ତି ଏବଂ ସାଧାରଣ ଜନତାଙ୍କର ମଧ୍ୟ କ୍ଷତି କରୁଛନ୍ତି। ଖରାଦିନେ ଆମ ଜଙ୍ଗଲର ମୁଖ୍ୟ ସମସ୍ୟା ହେଉଛି ନିଆଁ। ଫେବୃଆରୀ ମାସରେ ଯେତେବେଳେ ଗଛରୁ ପତ୍ର ଝଡ଼ିବା ଆରମ୍ଭ କରେ ଏବଂ ବର୍ଷାର ଅଭାବ ଯୋଗୁଁ ନିଆଁର ପ୍ରାଦୁର୍ଭାବ ଦେଖାଯାଏ, ଏହାଦ୍ୱାରା ଅନେକ ବୃକ୍ଷଲତା ଓ ଜୀବଜନ୍ତୁଙ୍କର ଜୀବନହାନି ହୋଇଥାଏ। ଜଙ୍ଗଲର ଘନତା କମିଯାଏ ଏବଂ ଜୈବ ବିବିଧତା ନଷ୍ଟ ହୁଏ। ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ସାନ୍ଦ୍ରତା ବୃଦ୍ଧି ହୁଏ। ଶିମିଳିପାଳ ସୁରକ୍ଷିତ ରହିଲେ କେବଳ ମୟୂରଭଞ୍ଜ, ଓଡ଼ିଶା ବା ଭାରତ ନୁହେଁ, ସାରା ବିଶ୍ୱବାସୀ ମଧ୍ୟ ସୁରକ୍ଷିତ ହେବେ। ଶିମିଳିପାଳର ବନ୍ୟ ସମ୍ପଦ ସାରା ବିଶ୍ୱବାସୀଙ୍କୁ ଆକୃଷ୍ଟ କରିଛି। କେବଳ ପାଣି ବା ପବନ ନୁହେଁ, ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଜୀବଜନ୍ତୁ ମଧ୍ୟ ବିଶ୍ୱବାସୀଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ। ହଜାର ହଜାର ହରିଣ, ସମ୍ବର, ଲକ୍ଷ ଲକ୍ଷ ପ୍ରଜାପତି, କେତେ ଅଦେଖା ସରୀସୃପ, ବାଘ, ହାତୀ, ଶହ ଶହ ଜାତିର ପକ୍ଷୀ, ମୟୂର, ଅବଲୁପ୍ତ ପ୍ରାୟ କୋଚିଲାଖାଇ ପକ୍ଷୀ, ହଜାର ହଜାର ବଣ କୁକୁଡ଼ା, ବାଜପକ୍ଷୀ, ପେଚା, ଏହାର ନାଳ ଓ ନର୍ଦ୍ଦମାରେ ଅନେକ ପ୍ରକାରର ମାଛ ଏବଂ ବିଶେଷ ଭାବେ କଳାବାଘ ମଧ୍ୟ ରହିଛନ୍ତି। ଯଦି ଶିମିଳିପାଳର ସୁରକ୍ଷାକୁ ସର୍ବସାଧାରଣ ନିଜର ଦାୟିତ୍ୱ ବୋଲି ଗ୍ରହଣ ନ କରନ୍ତି, ତେବେ ଆମ ଭବିଷ୍ୟତ ବଂଶଧର ଶିମିଳିପାଳକୁ ଏକ ମରୁଭୂମି ଭାବେ ଦେଖିବେ। ଶିମିଳିପାଳ ବଞ୍ଚିଲେ ଯାଇ ଆମେମାନେ ବଞ୍ଚିପାରିବା, ଆଉ ଆମ ଭବିଷ୍ୟତ ବଂଶଧରମାନେ ମଧ୍ୟ।

ମଧ୍ୟ ଉପକୃତ ହେବେ। ଜୀବଜନ୍ତୁ ଓ ପକ୍ଷୀମାନେ ଜଙ୍ଗଲ ସୃଷ୍ଟି କରିବାରେ ସାହାଯ୍ୟ କରନ୍ତି। ସେମାନଙ୍କ ଦ୍ୱାରା ବୀଜବିକ୍ଷେପ ହୋଇଥାଏ। ସମସ୍ତ ଜୀବଜନ୍ତୁ, ପଶୁ, ପକ୍ଷୀ ଓ ବୃକ୍ଷମାନଙ୍କୁ ସୁରକ୍ଷା କରିବା ଆମର କର୍ତ୍ତବ୍ୟ। ନାରୀ ଜାତି ହିଁ ସ୍ନେହଶୀଳା ଓ ପ୍ରକୃତିର ରକ୍ଷକ ବୋଲି କୁହାଯାଏ। ତେଣୁ ଶିମିଳିପାଳ ସୁରକ୍ଷାରେ ମହିଳାମାନଙ୍କର ଗୁରୁଦାୟିତ୍ୱ ରହିଛି। ଅନ୍ୟମାନଙ୍କୁ ସଚେତନ କରାଇବା ମଧ୍ୟ ମହିଳାମାନଙ୍କର କର୍ତ୍ତବ୍ୟ। ଏଣୁ ଆସନ୍ତୁ ଆମେ ମଧ୍ୟ ଗୁଣ୍ଡୁଚି ମୂଷାର ସେତୁବନ୍ଧ ବାନ୍ଧିବାର ଅବଦାନକୁ ସ୍ମରଣ କରି ଶିମିଳିପାଳ ଜୈବମଣ୍ଡଳ ଓ ଜୈବ ବିବିଧତାର ସୁରକ୍ଷା କରିବା ଆମର ପବିତ୍ର କର୍ତ୍ତବ୍ୟ ବୋଲି ମନେକରି କାର୍ଯ୍ୟ କରିବା।

0: ତଥାପି ଆଜି ମଣିଷ ବୁଝିପାରୁନି ଜଙ୍ଗଲର ଉପକାରିତା, ଗଛର ଉପକାରିତାକୁ ବନ୍ୟପ୍ରାଣୀଙ୍କ ସହ ଶତ୍ରୁତା କରିବାରେ ଲାଗିଛି। ଗଛଲତା ଆଉ ବନ୍ୟପ୍ରାଣୀମାନଙ୍କର ବେଦନାକୁ କବିତାରେ ପ୍ରକାଶ କରିଛନ୍ତି କବୟିତ୍ରୀ ଅସୀମା ସାହୁ।
1: କବିତାର ଶୀର୍ଷକ ଶିମିଳିପାଳ। ସେ କହିଲା, ଦେଖ କାନ୍ଦୁଛି ଗଛ, ନିରୀହ ପଶୁପକ୍ଷୀ, ନିଆଁ ଲଗାଇ ଦିଆଯାଉଥିବା ଦେହ ଜଳିଯାଉଛି, ହୁତ୍ ହୁତ୍ ଭାରି ପଡ଼ୁଛି ରେ, ସହିପାରୁନି।

ଅଣ୍ଟା ଫାଡ଼ି ଦିଆଯାଉଥିବା ଗଛ ତଣ୍ଟିରୁ କେଁ କଟକଟ ଶବ୍ଦ, ଦନ୍ତା ହାତୀର ମରଣ ବିଭତ୍ସ ଚିତ୍କାର, ହରିଣ କୁଟିରାଙ୍କ ଆର୍ତ୍ତନାଦ ଶୁଣିଛୁ, ଶୁଣିପାରୁଛୁ? ଶାଳ ପିଆଶାଳ ଶାଗୁଆନଙ୍କ ଶବକୁ ବୋହି ନେଉଥିବା ମାଂସଖିଆ ରାକ୍ଷସଙ୍କ ଲମ୍ବା ଧାରକୁ ଦେଖିଛୁ, ଦେଖିପାରୁଛୁ କିରେ? ମୁଁ ଭାବିଲି, ହେ କ'ଣ ଯେ କହୁଛି ସେ ପାଗଳିଟା, ଗଛ ପଶୁ ପକ୍ଷୀ ଏମାନେ ତ ତୁଚ୍ଛ, ଆମର ଭୋଗ ପାଇଁ ସେମାନଙ୍କ ଜନ୍ମ। ସେ ବ୍ୟସ୍ତ ହୋଇଗଲା, ଡାକିଲା ସଭିଙ୍କୁ, ମୋ ପରି କେହି ଆସିଲେନି, ତଥାପି ସେ ଲଢ଼ିଲା, ଏକା ଏକା ଯୁଝିଲା, କାଠଦସ୍ୟୁ ଦାନ୍ତ ମାଫିଆ ଶିକାରୀ ଆଉ ଦାନ୍ତ କାଠି କାଟି ନେଉଥିବା ନିଆଁ ଲଗାଇ ଦେଉଥିବା ପରଭୋଜି ନୃଶଂସ ପିଶାଚଙ୍କୁ ସାବାଡ଼ କରିବାକୁ ଭାବିଲା, କେତେ ବା ପାରିଲା। ଉଲଗ୍ନା ବିବସନା ସେ ହାରିଛି ହାରୁଛି ହାରିଲା, ଧୂସର ପାହାଡ଼ରୁ ନିଆଁ ହୁଳାରେ ଖରା ଧାସରେ ଏବେ ଧରା ଜଳୁଛି। ଦଶ ମାସ ଗରମ ଋତୁ, ଚର୍ଚ୍ଚା ଖବରକାଗଜରେ ଜୋର ଧରିଛି, ମୋ ଆଖିରେ ଜଙ୍ଗଲଠୁ ଗାଁ, ଗାଁଠୁ ସହରର ଗଳି ଅର୍ଗଳିରେ କାଠ ଶବଧାରୀ ମଣିଷଙ୍କର ନିର୍ବିଘ୍ନର ଲମ୍ବା ଧାଡ଼ି, ମାଫିଆଙ୍କର ଅଟହାସ୍ୟର ପ୍ରହାର। ସତେ ତ ମୋ ଛାତି ତଳୁ ବି ଯେମିତି ଆଜି କିଏ କହୁଛି, ଶୁଣ ଶୁଣ ଭଲରେ ଶୁଣ, ଲଣ୍ଡା ମୁଣ୍ଡିଆ ପାହାଡ଼ ପେଟରୁ ଜୁଆଣ ଗଛଙ୍କ କାନ୍ଦଣା, ନିରୀହ ପଶୁଙ୍କ ଚିତ୍କାର ଚିତ୍କାର ଚିତ୍କାର।

0: ଏଥର ପୁଣି ରୋଷେଇ ଘରକୁ ଯିବା, ଆଉ କିଛି ରୋଷେଇ କରିବା। ଆଜି ରୋଷେଇ ଶିଖେଇବା ପାଇଁ ଆମ ସହିତ ଅଛନ୍ତି ଭଉଣୀ ସୁଦୀପ୍ତା ଦାସ।
1: ଯେଉଁଟା କି ସାରୁ ପତ୍ରରେ ପ୍ରସ୍ତୁତ ହବ, କିନ୍ତୁ ତରକାରୀଟା ପ୍ରସ୍ତୁତ ହେଇସାରିଲା ପରେ ଯିଏ ଦେଖିବ କହିବ ଏଇଟା ମାଛ ତରକାରୀ ବୋଲି। ପ୍ରଥମେ ଗୋଟେ କପ୍ ବିରିକୁ 2 ଘଣ୍ଟା ଆଗରୁ ବତୁରାଇ ଦେବା। ବିରିକୁ ପାଣିରୁ ଛାଣି ତା ସହିତ କଞ୍ଚା ଲଙ୍କା, ଅଦା ଓ ରସୁଣ ଦେଇ ବାଟିଦେବା। ଲୁଣ ମିଶାଇ ବିରିକୁ ଭଲ ଭାବରେ ଫେଣ୍ଟି କିଛି ସମୟ ପାଇଁ ରଖିଦେବା। କିଛି ସାରୁପତ୍ରକୁ ଆଣି ଭଲ ଭାବରେ ଧୋଇକି ରଖିଦେବା। କଞ୍ଚି ଟିକେ ବଡ଼ ସାଇଜ୍ର ହେଇଥିଲେ ଭଲ ହବ, ବେଶୀ ବଡ଼ ନୁହେଁ, ମଧ୍ୟମ ଆକାରର। ଏହି ସାରୁପତ୍ରରେ ଆମେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ବିରିବଟାକୁ ଭଲ ଭାବରେ ମେଲେଇ ଦେବା, ସମାନ କରି ଚାରିଆଡ଼ ମେଲେଇକି ରଖିଦେବା। ତାପରେ ଏହି ସାରୁପତ୍ରକୁ ଗୁଡ଼ାଇ ରୋଲ ଭଳିଆ କରିଦେବା। ଆଜିକାଲି ଯେମିତି ରୋଲ ମିଳୁଛି ମାର୍କେଟରେ ସେମିତି ରୋଲ କରିଦେବା। ସେ ରୋଲ ସବୁକୁ ସୂତାରେ ବାନ୍ଧିଦେବା। ତାପରେ ଚୁଲିରେ କରେଇ କିମ୍ବା ଡେକ୍ଚିରେ କିଛି ପାଣି ବସେଇଦେବା। ଡେକ୍ଚି ମୁହଁରେ ଗୋଟେ କନା ବାନ୍ଧିଦେବା। ଯେମିତି ଆମେ ପୂର୍ବରୁ ସବୁ ମଣ୍ଡା ପିଠା ପ୍ରସ୍ତୁତ କରୁ, ତାପରେ ସେଇ କନା ଉପରେ ସେଇ ରୋଲ ଗୁଡ଼ାକୁ ଧାଡ଼ି ଧାଡ଼ି କରି ରଖିଦେବା।
2: ତେବେ ଇଟିଲି ଛାଞ୍ଚରେ ସିଝେଇ ଦେଲେ ବି ତ ହବ?
1: ହଁ, ଇଟିଲି ଛାଞ୍ଚରେ ବି ହବ, ନହେଲେ ଆପଣ କରେଇ ଡେକ୍ଚିରେ କନା ବାନ୍ଧିକି କରିପାରିବେ। ତାପରେ ଡେକ୍ଚି ମୁହଁକୁ ଗୋଟେ ଥାଳି ଦ୍ୱାରା ଘୋଡ଼େଇ ଦେବେ। 15 ମିନିଟ୍ ପରେ ସେଗୁଡ଼ାକୁ କାଢ଼ିଦେବା। ଥଣ୍ଡା ହେଲା ପରେ ଛୁରୀରେ ତାକୁ ପିସ୍ ପିସ୍ କରି କାଟିଦେବା। ତାପରେ କରେଇରେ ଆପଣ ଚାହିଁଲେ ରିଫାଇନ୍ ତେଲ ଦେଇପାରିବେ, ନହେଲେ ସୋରିଷ ତେଲ ଦେଇକି ସେଇ ପିସ୍ ଗୁଡ଼ିକୁ ସବୁ ଛାଣିକି।
3: ଏଥିସହିତ ଶେଷ ହେଲା ମହିଳା ମହଲ କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକରୁ, ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ಆಕಾಶವಾಣಿ. ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା. ମୁଖ୍ୟ ସମ୍ବାଦ, ସ୍ୱଚ୍ଛ ଶାସନ କ୍ଷେତ୍ରରେ ଡିଜିଟାଲ ବିକାଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି କହିଲେ ପ୍ରଧାନମନ୍ତ୍ରୀ. ଇଣ୍ଡିଆ ମୋବାଇଲ କଂଗ୍ରେସର 10ମ ସଂସ୍କରଣକୁ କଲେ ଉଦ୍ଘାଟନ. ଔଷଧ କମ୍ପାନୀଗୁଡ଼ିକର ବ୍ୟବସାୟ ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ପଦକ୍ଷେପ ଉପରେ ସମୀକ୍ଷା କରିବା ନେଇ ଏକ 3 ଜଣିଆ କମିଟି ଗଠନ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ. ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଜାରି ରହିଛି 57ତମ ଜିଏସ୍ଟି ପରିଷଦ ବୈଠକ. ବିଶିଷ୍ଟ ଅଭିନେତା ନାନା ପାଟେକରଙ୍କ 75 ବର୍ଷ ବୟସରେ ପରଲୋକ. ଡୋଞ୍ଜଠାରେ ଆଜି ସନ୍ଧ୍ୟାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବ ଶେଷକୃତ୍ୟ. ଏବଂ ଭାରତୀୟ ବାୟୁସେନା ଆଜି ପାଳନ କରୁଛି 94ତମ ପ୍ରତିଷ୍ଠା ଦିବସ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦେଶର ପ୍ରତ୍ୟେକ ଜିଲ୍ଲାରେ 5G ସଂଯୋଗ କାର୍ଯ୍ୟକ୍ଷମ ହୋଇସାରିଛି. ଦେଶବ୍ୟାପୀ ଏହାର ପରିଚାଳନା ପାଇଁ 550,000ରୁ ଅଧିକ ଭିତ୍ତିଭୂମି କ୍ଷେତ୍ର କାର୍ଯ୍ୟ କରୁଛି. ନୂଆଦିଲ୍ଲୀର ଯଶଭୂମିଠାରେ ଇଣ୍ଡିଆ ମୋବାଇଲ କଂଗ୍ରେସର 10ମ ସଂସ୍କରଣକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତରେ ଟେଲିକମ୍ କ୍ଷେତ୍ର ଏବଂ ଡିଜିଟାଲ ସଂଯୋଗର ବିକାଶ ମୋବାଇଲ କଂଗ୍ରେସ ପ୍ଲାଟଫର୍ମ ଅନୁଧ୍ୟାନ କରିଛି. ଦେଶରେ ଟେଲିକମ୍ ବିକାଶ କ୍ଷେତ୍ରରେ ଏହି ପ୍ଲାଟଫର୍ମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ବିଭିନ୍ନ କ୍ଷେତ୍ରରେ ଡିଜିଟାଲ ସଂଯୋଗ ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ସରକାରୀ କଲ୍ୟାଣକାରୀ ଯୋଜନାଗୁଡ଼ିକୁ ଅଧିକ ସଶକ୍ତ କରିଛି. ଦୁର୍ଗମ ଅଞ୍ଚଳରେ ମଧ୍ୟ ବିଦ୍ୟାର୍ଥୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଇପାରୁଛି. ଗତ 12 ବର୍ଷ ମଧ୍ୟରେ ମୋବାଇଲ ଫୋନ୍ର ଉପଯୋଗ ବ୍ୟାପକ ହୋଇଛି. ସ୍ୱଚ୍ଛ ଶାସନ କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଉପକରଣ ଭାବେ ଉଭା ହୋଇଛି. ବହୁ ସରକାରୀ ସେବା ଏବେ ମୋବାଇଲ ଫୋନ୍ରେ ଉପଲବ୍ଧ ହେଉଛି. ଟେଲି ଯୋଗାଯୋଗ କ୍ଷେତ୍ରରେ ଏଭଳି ବିପ୍ଳବର ସୁଫଳ ନାଗରିକଙ୍କ କ୍ଷେତ୍ରରେ ସିଧାସଳଖ ପହଞ୍ଚିପାରୁଛି. ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ପଦକ୍ଷେପ ମାଧ୍ୟମରେ ପ୍ରାୟ 50,00,000 କୋଟି ଟଙ୍କା ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସ୍ଥାନାନ୍ତରିତ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
1: बीते वर्षों में इंडिया मोबाइल कांग्रेस के माध्यम से बहुत कुछ हासिल किया है। हमारे सामने विकसित भारत का एक विराट

0: संकल्प है। इसके लिए हमें अपने प्रयासों को निरंतर व्यापक करते रहना है। हमें IMC को एक ऐसा प्लेटफॉर्म बनाना है जो टेक्नोलॉजी, रिसर्च, इंडस्ट्री, इन्वेस्टमेंट और आइडिया का एक जंक्शन बन सके।
1: ଏହି ଅବସରରେ ଶ୍ରୀ ମୋଦି ଦୀକ୍ଷା ପ୍ଲାଟଫର୍ମ ଉପରେ ଆଲୋକପାତ କରିଛନ୍ତି। ବିଭିନ୍ନ ଡିଜିଟାଲ ଓ ଅନ୍ଲାଇନ୍ ଶିକ୍ଷା ପ୍ଲାଟଫର୍ମ ମାଧ୍ୟମରେ ସରକାର ପ୍ରାୟ 25 କୋଟି ଛାତ୍ରଛାତ୍ରୀଙ୍କୁ ସହଯୋଗ ପ୍ରଦାନ କରିବା ନେଇ ପ୍ରୟାସ ଜାରି ରଖିଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି, ପ୍ରଧାନମନ୍ତ୍ରୀ ପ୍ରାଥମିକତା ପ୍ରଦାନ କରୁଛି। ସେ କହିଛନ୍ତି ଭାରତରେ ଏବେ 550 ନିୟୁତ 5G ଉପଭୋକ୍ତା ରହିଛନ୍ତି। ଏହି ଚାରିଦିନିଆ ସମ୍ମିଳନୀ ଗତକାଲିଠାରୁ ଆରମ୍ଭ ହୋଇଛି। ଔଷଧ କମ୍ପାନୀଗୁଡ଼ିକର ବ୍ୟବସାୟ, ଡାକ୍ତରଙ୍କୁ ପ୍ରଦାନ କରାଯାଉଥିବା ଉପହାର ଏବଂ ଅନ୍ୟାନ୍ୟ ପଦକ୍ଷେପର ବୈଧାନିକ ନିୟନ୍ତ୍ରଣ କରିବା ନେଇ ପଦକ୍ଷେପ ଗ୍ରହଣ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ଜଷ୍ଟିସ୍ ବିକ୍ରମନାଥ ଏବଂ ଜଷ୍ଟିସ୍ ଖଣ୍ଡପୀଠ ବିଶିଷ୍ଟ କମିଟି ଗଠନ କରିବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ଔଷଧ କମ୍ପାନୀ ଏବଂ ଡାକ୍ତରଙ୍କ ମଧ୍ୟରେ ରହୁଥିବା ଅସାଧୁ ବୁଝାମଣା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନେଇ ଏହି ଆବେଦନ ଦାଖଲ କରାଯାଇଛି। ଖଣ୍ଡପୀଠ କହିଛନ୍ତି ପ୍ରସ୍ତାବିତ କମିଟି ଅଂଶୀଦାରଙ୍କ ମତାମତକୁ ବିଚାର ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାକୁ ତର୍ଜମା କରି ତାଙ୍କର ସୁପାରିଶ ଦାଖଲ କରିବେ। ମାମଲାର ପରବର୍ତ୍ତୀ ଶୁଣାଣି 29 ତାରିଖକୁ ଧାର୍ଯ୍ୟ କରାଯାଇଛି। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ 57ତମ GST ପରିଷଦ ବୈଠକ ଅନୁଷ୍ଠିତ ହେଉଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଏହି ବୈଠକରେ ମହାରାଷ୍ଟ୍ର, କର୍ଣ୍ଣାଟକ, ଜାମ୍ମୁ କାଶ୍ମୀର ଓ ହରିୟାଣାର ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟାନ୍ୟ ରାଜ୍ୟର କେନ୍ଦ୍ରଶାସିତ ଅଞ୍ଚଳର ଅର୍ଥମନ୍ତ୍ରୀ ଯୋଗ ଦେଇଛନ୍ତି। ବୈଠକରେ ଜିଏସ୍ଟି ସମ୍ବନ୍ଧୀୟ ବିବାଦର ସମାଧାନ ଏବଂ ଇନ୍ପୁଟ୍ ଟ୍ୟାକ୍ସ କ୍ରେଡିଟ୍ର ସହଯୋଗ ଉପଯୋଗ ଉପରେ ନୀତିଗତ ସଂସ୍କାର ନେଇ ଆଲୋଚନା ହୋଇଛି। ଅର୍ଥ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ସାମଗ୍ରୀ ଓ ସେବାକର ଜିଏସ୍ଟି ବ୍ୟବସ୍ଥାରେ ପରବର୍ତ୍ତୀ ପର୍ଯ୍ୟାୟର ସଂସ୍କାର ପାଇଁ ସରକାର ପ୍ରସ୍ତାବିତ ଯୋଜନା 5ଟି କ୍ଷେତ୍ର, ପ୍ରକ୍ରିୟାଗତ ସଂସ୍କାର, ଗଠନମୂଳକ ସଂସ୍କାର, ବ୍ୟବସାୟ କରିବାର ସହଜତା, ସେବା ରପ୍ତାନୀ ଏବଂ ଇ କମର୍ସ ଆଦି ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବିଶିଷ୍ଟ ଅଭିନେତା ନାନା ପାଟେକରଙ୍କର 75 ବର୍ଷ ବୟସରେ ପରଲୋକ ହୋଇଛି। ଗୋଆସ୍ଥିତ ଆଜି ସକାଳେ ତାଙ୍କ ବାସଭବନରେ ପାଟେକରଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଛି। ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ହିନ୍ଦୀ, ମରାଠୀ ଆଦି ସିନେମାରେ ଉତ୍କୃଷ୍ଟ ଅଭିନୟ ପାଇଁ ସେ ପରିଚିତ ଥିଲେ। ପରିନ୍ଦା, ତ୍ରିରଙ୍ଗା, କ୍ରାନ୍ତିବୀର, ଅବ ତକ୍ ଛପନ୍, ୱେଲକମ୍ ଭଳି ବିଭିନ୍ନ ଚଳଚ୍ଚିତ୍ରରେ ସେ ତାଙ୍କର ଅଭିନୟର ଛାପ ଛାଡ଼ି ଯାଇଛନ୍ତି।
2: କଲମ ୱାଲି ଭାଇ କ୍ରାନ୍ତି ଲାନା ଚାହତି ଥି, କଲମ କେ ଜୋର ପର କାଲେ ବର୍ତ୍ତମାନ କୋ ଖତମ କରନା ଚାହତି ଥି, କୌନ ସମଝା ଉସକି ବାତ କୋ, କିସେ ଜଗାତି ହୋ, ମୈ ଜାଗ ଗୟା, କୁଛ ଅଚ୍ଛା କାମ କରକେ ଜା ରହା ହୁଁ, ସୁକୁନ ହୈ, ଲେକିନ ଧ୍ୟାନ ମେ ରଖନା, ତୁମାରି ୟେ ଖାମୋଶୀ କଲ ତୁମାରେ ବଚ୍ଚୋ କେ ଲିଏ ରୋନା ବନ ଜାଏଗୀ।
1: ପୁନେ ନିକଟସ୍ଥ ଡୋଞ୍ଜେଠାରେ ଆଜି ସନ୍ଧ୍ୟାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଅନ୍ତ୍ୟେଷ୍ଟିକ୍ରିୟା ସମ୍ପନ୍ନ କରାଯିବ। ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଏଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ଡୋଞ୍ଜେ ସହିତ ତାଙ୍କର ଅତ୍ୟନ୍ତ ଭାବନାତ୍ମକ ସମ୍ପର୍କ ରହିଥିବାରୁ ସେଠାରେ ଶେଷକୃତ୍ୟ କରାଯିବା ନେଇ ନିଷ୍ପତ୍ତି ହୋଇଛି। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି ଶ୍ରୀ ପାଟେକରଙ୍କ ଅଭିନୀତ ଚରିତ୍ରଗୁଡ଼ିକ ଲୋକଙ୍କ ହୃଦୟ ଏବଂ ମାନସପଟରେ ଛାପ ଛାଡ଼ିଯାଇଛି। ସାମାଜିକ କାର୍ଯ୍ୟ ପ୍ରତି ତାଙ୍କର ଅଙ୍ଗୀକାରବଦ୍ଧତାକୁ ରାଷ୍ଟ୍ରପତି ଉଚ୍ଚ ପ୍ରଶଂସା କରିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି ନାନା ପାଟେକର ଜଣେ ବହୁମୁଖୀ ଏବଂ ଅତ୍ୟନ୍ତ ଗୁଣୀ କଳାକାର ଥିଲେ। ଭାରତୀୟ ସିନେମାରେ ତାଙ୍କର ଅମୂଲ୍ୟ ଅବଦାନ ପାଇଁ ସେ ଚିରସ୍ମରଣୀୟ ହୋଇ ରହିବେ ବୋଲି ଉପରାଷ୍ଟ୍ରପତି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବାର୍ତ୍ତାରେ କହିଛନ୍ତି ଶ୍ରୀ ପାଟେକର ପ୍ରତ୍ୟେକ ଭୂମିକାରେ ନିଜର ଚିନ୍ତାଧାରା ଓ ସୃଜନଶୀଳତାକୁ ପରିସ୍ଫୁଟ କରିଛନ୍ତି। ଭବିଷ୍ୟତ ପିଢ଼ି ପାଇଁ ଅଭିନୟ ଜଗତରେ ସେ ପ୍ରେରଣାର ଉତ୍ସ ହୋଇ ରହିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
0: ବେହତରିନ କଲାକାର ଥେ ଜିନ୍ହୋନେ ଅଲଗ ଅଲଗ କିରଦାରୋ କେ ମାଧ୍ୟମ ସେ ଦର୍ଶକୋଁ କା ଦିଲ ଜିତା। ନାନା ପାଟେକର ଜୀ କା ଜୀବନ ତିରଙ୍ଗେ କି ଆନ ବାନ ଔର ଶାନ କେ ଲିଏ ସମର୍ପିତ ରହା। ଓ ବନ୍ଧନୋ ମେ ନହିଁ ରହେ, ପରିନ୍ଦେ କି ତରହ ଫିଲ୍ମୋ କେ ଆସମାନ ମେ ଉଡେ। ଉନ୍ହୋନେ ସମାଜ ମେ ବ୍ୟାପ୍ତ ବ୍ୟବସ୍ଥା ପର ଅପନି ଫିଲ୍ମୋ କେ ମାଧ୍ୟମ ସେ କରାରା ପ୍ରହାର କିୟା।
1: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ

0: ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ଆମର ଏହି ବିଶେଷ ଶୃଙ୍ଖଳାରେ ଆଜି ଆମେ ଆପଣଙ୍କୁ ଜାଲିଆନା ୱାଲାବାଗ ସ୍ମାରକର ପୁନଃ ବିକାଶ ମାଧ୍ୟମରେ କିପରି ଦୃଷ୍ଟିକୋଣକୁ ପରିପ୍ରକାଶ କରାଯାଇଛି ସେ ସମ୍ପର୍କରେ ସୂଚନା ପ୍ରଦାନ କରୁଛୁ। ଜାଲିଆନା ୱାଲାବାଗର ନାମ ଉଚ୍ଚାରଣ ହେବା ମାତ୍ରେ ବ୍ରିଟିଶ ସରକାରଙ୍କର ନିର୍ମମତାର ଭୟଙ୍କର ସ୍ମୃତି ଉଜ୍ଜୀବିତ ହୋଇଥାଏ। 1919 ବୈଶାଖୀ ଦିବସରେ ଅମୃତସରର ଜାଲିଆନା ୱାଲାବାଗଠାରେ ବ୍ରିଗେଡିୟର ଜେନେରାଲ ରେଜିନାଲ୍ଡ ଡାୟରଙ୍କ ନେତୃତ୍ୱରେ ବ୍ରିଟିଶ ସେନା ଶହ ଶହ ନିରୀହ ଲୋକଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ। ସେହି ଶହୀଦଙ୍କ ସ୍ମୃତିରେ ଜାଲିଆନା ୱାଲାବାଗ ସ୍ମାରକୀ ନିର୍ମାଣ କରାଯାଇଥିଲା। ଏହାକୁ ପୁନଃ ବିକଶିତ କରାଯାଇ 2021 ଅଗଷ୍ଟ 28 ତାରିଖରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଜାତି
1: वो स्थान है जिसने सरदार उधम सिंह, सरदार भगत सिंह जैसे अनगिनत क्रांतिवीरों, बलिदानियों, सेनानियों हिंदुस्तान की आजादी के लिए मर मिटने का हौसला दिया।
0: 94ତମ ଭାରତୀୟ ବାୟୁସେନା ଦିବସ ଆଜି ପାଳନ କରାଯାଉଛି। 1932 ଅକ୍ଟୋବର 8 ତାରିଖରେ ପ୍ରତିଷ୍ଠିତ ହୋଇଥିବା ଭାରତୀୟ ସେନାବାହିନୀର ଏହି ୟୁନିଟ୍ ପ୍ରତିରକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି। ଚଳିତ ବର୍ଷ ଭାରତୀୟ ବାୟୁସେନା ଅଦମ୍ୟ, ଅପ୍ରତିହତ ଏବଂ ସଠିକ୍ ପ୍ରସଙ୍ଗ ଆଧାରରେ ଏହି ଦିବସ ପାଳନ କରାଯାଉଛି। ଏହି ଦିବସ ପାଳନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଲୋକସଭା ବାଚସ୍କତି ଓମ୍ ବିର୍ଲା ପ୍ରମୁଖ ଭାରତୀୟ ବାୟୁସେନାର ଅଧିକାରୀ ଓ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସ୍ୱଚ୍ଛ ଶାସନ କ୍ଷେତ୍ରରେ ଡିଜିଟାଲ ବିକାଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି କହିଲେ ପ୍ରଧାନମନ୍ତ୍ରୀ। ଇଣ୍ଡିଆ ମୋବାଇଲ କଂଗ୍ରେସର 10ମ ସଂସ୍କରଣକୁ କଲେ ଉଦ୍ଘାଟନ। ଔଷଧ କମ୍ପାନୀଗୁଡ଼ିକର ବ୍ୟବସାୟ ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ପଦକ୍ଷେପ ଉପରେ ସମୀକ୍ଷା କରିବା ନେଇ ଏକ 3-ଜଣିଆ କମିଟି ଗଠନ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। ସମ୍ବାଦ ଶେଷ ହେଲା।
2: Good afternoon. This is Akashvani and I am Valsa Williams with the midday news. The headlines. Prime Minister Narendra Modi says government to connect 25 crore students through digital and online education programs. 5G connectivity reaches every district with over 550,000 base stations. GST Council deliberates on policy reforms to resolve disputes and improve input tax credit flow. Supreme Court directs Centre to form committee to curb unethical pharma marketing practices. Veteran actor Nana Patekar passes away. India accuses Pakistan of doublespeak on terrorism, says Islamabad cannot gloss over support to terror groups. And the nation honors sacrifices of air warriors on Air Force Day. Prime Minister Narendra Modi today said the Indian Mobile Congress platform has witnessed the evolution of the telecom sector and digital connectivity in India, inaugurating the 10th edition of the India Mobile Congress at Yashobhoomi in New Delhi. Mr. Modi highlighted that over the years, this platform has emerged as a platform showcasing India's progress and its aspirations. He said today, 5G connectivity has reached every district of the country. He added that there are now more than 550,000 base stations to operate 5G connectivity across India. He said the government is now working to connect around 25 crore students through various digital and online education platforms.
3: 2022 mein isi month se humne desh mein 5G ki shuruaat ki thi। फिर 2023 में मैंने बताया था कि भारत कैसे 5G रोल आउट से 5G रीच आउट की दिशा में आगे बढ़ रहा है और आज हम सभी देख रहे हैं देश के हर जिले तक 5G कनेक्टिविटी पहुंच चुकी है। आज 5.5 लाख से अधिक बेस स्टेशन भारत में हैं जहां से 5G नेटवर्क ऑपरेट कर रहा है और मोबाइल इंटरनेट स्पीड 2022 की तुलना में

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକ
1: ନମସ୍କାର ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ ମୁଖ୍ୟ ସମ୍ବାଦ ଆଧୁନିକ ଯୋଗାଯୋଗ ଓ ସୁଶାସନ ପାଇଁ ମୋବାଇଲ ଫୋନ୍ର ଉପଯୋଗ ଗତ 12 ବର୍ଷ ମଧ୍ୟରେ ବ୍ୟାପକ ହୋଇଛି ନୂଆଦିଲ୍ଲୀର ଯଶଭୂମିଠାରେ ଇଣ୍ଡିଆନ୍ ମୋବାଇଲ କଂଗ୍ରେସର 10ମ ସଂସ୍କରଣକୁ ଉଦ୍ଘାଟନ କରି କହିଲେ ପ୍ରଧାନମନ୍ତ୍ରୀ ଭାରତୀୟ ବାୟୁସେନା ଅପରାଜୟ ଅଭେଦ୍ୟ ଏବଂ ସଠିକ୍ର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବାୟୁସେନା ଦିବସ ବର୍ଷୀୟାନ ଅଭିନେତା ପଦ୍ମଶ୍ରୀ ନାନା ପାଟେକରଙ୍କ ପରଲୋକ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ ଏବଂ ଚକ୍ଷୁରୋଗ ଓ ଦୃଷ୍ଟିଶକ୍ତି ଜନିତ ସମସ୍ୟାର ପ୍ରତିକାର ପାଇଁ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଦୃଷ୍ଟି ଦିବସ ଆଧୁନିକ ଯୋଗାଯୋଗ ଓ ସୁଶାସନ ପାଇଁ ମୋବାଇଲ ଫୋନ୍ର ଉପଯୋଗ ଗତ 12 ବର୍ଷ ମଧ୍ୟରେ ବ୍ୟାପକ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ନୂଆଦିଲ୍ଲୀର ଯଶଭୂମିଠାରେ ଇଣ୍ଡିଆ ମୋବାଇଲ କଂଗ୍ରେସର 10ମ ସଂସ୍କରଣକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ସ୍ୱଚ୍ଛ ଶାସନ କ୍ଷେତ୍ରରେ ମୋବାଇଲ ଫୋନ୍ ଏକ ଗୁରୁତ୍ୱପୂର୍ଣ୍ଣ ଉପକରଣ ଭାବେ ଉଭା ହୋଇଛି ବହୁ ସରକାରୀ ସେବା ଏବେ ମୋବାଇଲ ଫୋନ୍ରେ ଉପଲବ୍ଧ ହେଉଛି ଟେଲି ଯୋଗାଯୋଗ କ୍ଷେତ୍ରରେ ଏଭଳି ବିପ୍ଳବର ସୁଫଳ ନାଗରିକଙ୍କ କ୍ଷେତ୍ରରେ ସିଧାସଳଖ ପହଞ୍ଚି ପାରୁଛି

0: ନାଗରିକଙ୍କ କ୍ଷେତ୍ରରେ ସିଧାସଳଖ ପହଞ୍ଚି ପାରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ପଦକ୍ଷେପ ମାଧ୍ୟମରେ ପ୍ରାୟ 50 ଲକ୍ଷ କୋଟି ଟଙ୍କା ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସ୍ଥାନାନ୍ତରିତ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିଭିନ୍ନ କ୍ଷେତ୍ରରେ ଡିଜିଟାଲ ସଂଯୋଗ ଶିକ୍ଷା ସ୍ୱାସ୍ଥ୍ୟସେବା ଓ ସରକାରୀ କଲ୍ୟାଣକାରୀ ଯୋଜନାଗୁଡ଼ିକୁ ଅଧିକ ସଶକ୍ତ କରିଛି। ଦୁର୍ଗମ ଅଞ୍ଚଳରେ ମଧ୍ୟ ବିଦ୍ୟାର୍ଥୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଇପାରୁଛି। ଏହି 4-ଦିନିଆ ସମ୍ମିଳନୀ ଗତକାଲିଠାରୁ ଆରମ୍ଭ ହୋଇଛି। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ 57ତମ GST ପରିଷଦ ବୈଠକ ଅନୁଷ୍ଠିତ ହେଉଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଏହି ବୈଠକରେ ମହାରାଷ୍ଟ୍ର, କର୍ଣ୍ଣାଟକ, ଜାମ୍ମୁ କାଶ୍ମୀର ଓ ହରିୟାଣାର ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟାନ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଅର୍ଥମନ୍ତ୍ରୀ ଯୋଗ ଦେଇଛନ୍ତି। ବୈଠକରେ GST ସମ୍ବନ୍ଧୀୟ ବିବାଦର ସମାଧାନ ଏବଂ ଇନ୍ପୁଟ୍ ଟ୍ୟାକ୍ସ କ୍ରେଡିଟ୍ର ସହଜ ଉପଯୋଗ ଉପରେ ନୀତିଗତ ସଂସ୍କାର ନେଇ ଆଲୋଚନା ହୋଇଛି। ଅର୍ଥ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ସାମଗ୍ରୀ ଓ ସେବା କର GST ବ୍ୟବସ୍ଥାରେ ପରବର୍ତ୍ତୀ ପର୍ଯ୍ୟାୟର ସଂସ୍କାର ପାଇଁ ସରକାର ପ୍ରକ୍ରିୟାଗତ ସଂସ୍କାର, ଗଠନମୂଳକ ସଂସ୍କାର, ବ୍ୟବସାୟ କରିବାର ସହଜତା, ସେବା ରପ୍ତାନୀ ଏବଂ ଇ କମର୍ସ ଯୋଜନା ପ୍ରସ୍ତାବ ଉପସ୍ଥାପନ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ସେବା ସଂକଳ୍ପର ଆଜିର ଧାରାବାହିକରେ ଶୁଣନ୍ତୁ ବନ୍ଦେ ଭାରତ ସମ୍ପର୍କରେ।
1: ଭାରତୀୟ ରେଳର ଆଧୁନିକୀକରଣ ଓ ଯାତ୍ରୀ ସେବାରେ ନୂତନ ଅଧ୍ୟାୟ ଯୋଡ଼ିଛି ବନ୍ଦେ ଭାରତ ଏକ୍ସପ୍ରେସ୍। ଦ୍ରୁତଗତି, ଆଧୁନିକ ପ୍ରଯୁକ୍ତି ଓ ଉନ୍ନତ ଯାତ୍ରୀ ସୁବିଧାକୁ ନେଇ ଏହି ଟ୍ରେନ୍ ଦେଶର ରେଳଯାତ୍ରାର ଚିତ୍ରକୁ ବଦଳାଇବାରେ ସହାୟକ ହୋଇଛି। ଓଡ଼ିଶାର ବିଭିନ୍ନ ପ୍ରମୁଖ ସହରକୁ ଦ୍ରୁତ, ଆଧୁନିକ ଓ ସୁବିଧାଜନକ ରେଳଯାତ୍ରାର ଅନୁଭୂତି ଦେବାରେ ଏହି ଟ୍ରେନ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଭୁବନେଶ୍ୱର, ପୁରୀ, କଟକ, ରାଉରକେଲା, ବ୍ରହ୍ମପୁର ଓ ଅନ୍ୟାନ୍ୟ ଅଞ୍ଚଳର ଯାତ୍ରୀଙ୍କ ପାଇଁ ଦ୍ରୁତ ରେଳ ସଂଯୋଗର ସୁଯୋଗ ବୃଦ୍ଧି ପାଇଛି। ପୁରୀ ଭଳି ଧାର୍ମିକ ଓ ସୁବିଧାଜନକ ହୋଇଛି। ଏ ସମ୍ପର୍କରେ ଆମ ପୁରୀ ସମ୍ବାଦଦାତା ସୌମିତ୍ର ହରିଚନ୍ଦନ ଅଧିକ ସୂଚନା ଦେଇ କହିଛନ୍ତି।
2: ବନ୍ଦେ ଭାରତ ଭଳି ରେଳ ଚଳାଚଳ ଯାତ୍ରୀମାନଙ୍କ ପାଇଁ ବେଶ୍ ଉପାଦାୟ ହୋଇପାରିଅଛି। ତେବେ ଓଡ଼ିଶାରେ 6 ଗୋଟି ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରୁଥିବା ବେଳେ ପୁରୀରୁ 2 ଗୋଟି ଟ୍ରେନ୍ ପ୍ରତ୍ୟହ ଯାତ୍ରା କରୁଅଛି। ଯାତ୍ରା ସମୟରେ ଯାତ୍ରୀମାନଙ୍କ ପାଇଁ ସମସ୍ତ ସୁବିଧା ସାଙ୍ଗକୁ ସାଧାରଣ ଏକ୍ସପ୍ରେସ୍ ଟ୍ରେନ୍ ତୁଳନାରେ ବ୍ୟବସ୍ଥିତ ଭାବେ ଶୀଘ୍ର ତଥା ସମୟ ଅନୁସାରେ ଗନ୍ତବ୍ୟସ୍ଥଳରେ ପହଞ୍ଚାଇଥିବାରୁ ବନ୍ଦେ ଭାରତ ଟ୍ରେନ୍ ଯାତ୍ରୀମାନଙ୍କ ପ୍ରଥମ ପସନ୍ଦ ପାଲଟିଛି। ଏନେଇ ଯାତ୍ରୀ ବିଶ୍ୱରଞ୍ଜନ ପତିଙ୍କ ସହ ଯାତ୍ରା ସମ୍ପର୍କରେ ଅଧିକ ଆଲୋଚନା କରିବା।
3: ମୁଁ ଯେତେବେଳେ ବନ୍ଦେ ଭାରତରେ ହାଉଡ଼ାରୁ ପୁରୀ ଆସିଲି, ମୋତେ ଅତ୍ୟନ୍ତ ଆରାମଦାୟକ ଯେଉଁଟା କହନ୍ତି ମୁଁ ସେଇଟା ଅନୁଭବ କଲି। ମାନନୀୟ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କର ଏଇ ଯେଉଁ ପରିକଳ୍ପନା ବା ଏଇ ଯେଉଁ ଯୋଜନା ସମଗ୍ର ଭାରତବର୍ଷ ପାଇଁ ଲୋକମାନଙ୍କର, ସାଧାରଣ ଜନତାଙ୍କର ହେଉ ଅଥବା ବହୁତ ଧନୀ ଲୋକଙ୍କ ପାଇଁକି ହେଉ ବା ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ହେଉ ନା କାହିଁକି, ଯେଉଁ ସୁବିଧା କରିଛନ୍ତି ବିଶେଷ କରି ଗମନାଗମନ କ୍ଷେତ୍ରରେ, ସେଥିପାଇଁ ମୁଁ ତାଙ୍କୁ ବହୁତ ବହୁତ ଧନ୍ୟବାଦ ଦେବି।
2: ଓଡ଼ିଶାରେ ଏହି ଟ୍ରେନ୍ର ଅଧିକ ସଂଖ୍ୟା ବୃଦ୍ଧି ପର୍ଯ୍ୟଟନ ଅଭିବୃଦ୍ଧିରେ ସହାୟକ ହେବ ବୋଲି ଆଶା ବ୍ୟକ୍ତ କରାଯାଉଛି।
1: ବନ୍ଦେ ଭାରତ କେବଳ ଦ୍ରୁତ ରେଳଯାତ୍ରାର ମାଧ୍ୟମ ନୁହେଁ, ଏହା ଓଡ଼ିଶାର ଯାତାୟତ, ପର୍ଯ୍ୟଟନ ଓ ଅର୍ଥନୈତିକ ସଂଯୋଗକୁ ଆହୁରି ମଜବୁତ କରିବାର ଏକ ନୂତନ ସମ୍ଭାବନା। ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତି ରେଖା ତାରିଣୀ।
0: ଭୁବନେଶ୍ୱରରୁ ପୁଣେକୁ ଆସନ୍ତା 25 ତାରିଖରୁ ଘରୋଇ ବିମାନ ଚଳାଚଳ କରିବ ବୋଲି ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ସପ୍ତାହରେ ପ୍ରତିଦିନ ଏହା ଉଡ଼ାଣ କରିବ। ପୂର୍ବରୁ ଭୁବନେଶ୍ୱରରୁ ପୁଣେକୁ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ବିମାନ ସେବା ଜାରି ରହିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭାରତୀୟ ସେନାର ଜାଗ୍ରତ ପ୍ରହରୀ ଭାବେ ଆକାଶମାର୍ଗରୁ ଦେଶର ସାର୍ବଭୌମତ୍ୱକୁ ସୁରକ୍ଷା ଦେବା ପାଇଁ ବାୟୁସେନା କାର୍ଯ୍ୟ କରୁଛି। 1932 ଆଜିର ଦିନରେ ଭାରତୀୟ ବାୟୁସେନା ପ୍ରତିଷ୍ଠା କରାଯାଇଥିଲା। ଆକାଶମାର୍ଗକୁ ସୁରକ୍ଷା ଦେବା, ମାନବିକ ସହାୟତା ତଥା ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ବାୟୁସେନାର ବରିଷ୍ଠ ଯୋଗଦାନ ଏବଂ ପ୍ରଶଂସନୀୟ କାର୍ଯ୍ୟକୁ ସ୍ମୃତିରେ ରଖିବା ପାଇଁ ଆଜିର ଦିନକୁ ଭାରତୀୟ ବାୟୁସେନା ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ସରକାରୀ ଭାବେ ବାୟୁସେନା ଦିବସର ବାର୍ତ୍ତା ହେଉଛି ଭାରତୀୟ ବାୟୁସେନା ଅପରାଜେୟ, ଅଭେଦ୍ୟ ଏବଂ ସଠିକ୍। ଦେଶ ସ୍ୱାଧୀନତା ପରଠାରୁ ଭାରତୀୟ ବାୟୁସେନା 4 ଯୁଦ୍ଧରେ ସାମିଲ ହୋଇଛି। ଭାରତୀୟ ସେନାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ବାୟୁସେନାର ଉଦ୍ୟମ ପ୍ରଶଂସନୀୟ। ଆମେରିକା, ଚୀନ ଓ ରୁଷିଆ ପରେ ବିଶ୍ୱର ଚତୁର୍ଥ ସର୍ବବୃହତ୍ ଶକ୍ତି ହେଉଛି ଭାରତୀୟ ବାୟୁସେନା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶର ଗାଜିଆବାଦସ୍ଥିତ ହିଣ୍ଡନ୍ ବାୟୁସେନା ଘାଟିରେ ଆୟୋଜିତ ସମାରୋହରେ ଯୋଗଦେଇ ବାୟୁସେନାର ଅଦମ୍ୟ ସାହସକୁ ଭୂୟସୀ ପ୍ରଶଂସା କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦେଶର ସାହସୀ ବାୟୁଯୋଦ୍ଧାମାନଙ୍କୁ ସଲାମ ଜଣାଇଛନ୍ତି। ବର୍ଷିଆନ ଅଭିନେତା ପଦ୍ମଶ୍ରୀ ନାନା ପାଟେକର ଆଜି 75 ବର୍ଷ ବୟସରେ ଗୋଆ ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ନିଜର ଅସାଧାରଣ ଅଭିନୟ ପ୍ରତିଭା ମାଧ୍ୟମରେ ସେ ଭାରତୀୟ ସିନେମା ଜଗତରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କ ଅଭିନୟ, ଶକ୍ତିଶାଳୀ ଚରିତ୍ର ଓ ଅବିସ୍ମରଣୀୟ ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ। ତାଙ୍କ ବିୟୋଗରେ ସିନେମା ଜଗତ ସହ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ନାନା ପାଟେକରଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ସଂସ୍କାର କରିବାକୁ ନିଷ୍ପତ୍ତି ନିଆଯାଇଛି। ନାନା ପାଟେକର ପ୍ରସ୍ତୁତ।

ଶ୍ରୋତାବନ୍ଧୁ, ଏଇଠି ରଖୁଛୁ ଆଜିର ପ୍ରାୟୋଜିତ କାର୍ଯ୍ୟକ୍ରମ NCERT ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 6ଟା। ଶ୍ରୋତାବନ୍ଧୁ, ଆରମ୍ଭ କରୁଛୁ ଭକ୍ତି ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ କଣ୍ଠଶିଳ୍ପୀ ସୋନୁ ନିଗମ, କଣ୍ଠରେ ତାଙ୍କର ବସନ୍ତରାଜ ସାମଲଙ୍କ ରଚନା।

0: ବିକାଶ ମନ୍ତ୍ର କାର୍ଯ୍ୟକ୍ରମରେ ଆଜି ଆମେ କଥାବାର୍ତ୍ତା ହେବା ଜଣେ ଅଭିଜ୍ଞ ଚାଷୀ ଭାଇଙ୍କ ସହିତ, ଯିଏକି ବିଭିନ୍ନ ପ୍ରକାର ଚାଷ ସହିତ ଆନୁଷଙ୍ଗିକ ଧନ୍ଦା ହିସାବରେ ଗୋପାଳନ, ପଶୁପାଳନ ମଧ୍ୟ କରୁଛନ୍ତି। କରିଛନ୍ତି ଗୋଟିଏ ସୁନ୍ଦର ଫାର୍ମ ହାଉସ। ସେହି ଫାର୍ମ ହାଉସର ଅଧିକାଂଶ ବର୍ଜ୍ୟବସ୍ତୁର ପୁନଃ ବ୍ୟବହାର କରି ଜୈବିକ ଖତ ପ୍ରସ୍ତୁତି କରୁଛନ୍ତି ଏବଂ ବ୍ୟବହାର ମଧ୍ୟ କରୁଛନ୍ତି। ନିଜେ ସ୍ୱାବଲମ୍ବୀ ହେବା ସହିତ ଅନେକ ଚାଷୀ ଭାଇ ଭଉଣୀ ମାନଙ୍କୁ ରୋଜଗାର ଦେଇଛନ୍ତି। ଆଜ୍ଞା ନମସ୍କାର।
1: ନମସ୍କାର।
0: ଆପଣଙ୍କ ପରିଚୟ ଟିକେ ଆମ ଚାଷୀ ଭାଇ ଭଉଣୀ ମାନଙ୍କୁ ଦିଅନ୍ତୁ।
1: ମୋ ନାମ ହଉଛି ନେତ୍ରାନନ୍ଦ ଲେଙ୍କା, ଘର ପାତ୍ରପୁର, ପୋଷ୍ଟ ଡଙ୍ଗରସ୍ଥିତି, ଜୟପୁର ବ୍ଲକ, କୋରାପୁଟ ଜିଲ୍ଲା।
0: ବୟସ କେତେ ହବ ଆଜ୍ଞା ଆପଣଙ୍କର?
1: ମୋ ଡେଟ୍ ଅଫ ବାର୍ଥ 9 ଜୁଲାଇ 1950।
0: ଘରେ କିଏ କିଏ ରହନ୍ତି?
1: ମୁଁ, ମୋ ସ୍ତ୍ରୀ।
0: ତାହେଲେ ଚଳାଚଳ କେମିତି ଆଜ୍ଞା?
1: ଫାର୍ମ କରିବା ପାଇଁ ମୋ ମନସ୍ଥ କଲି କି ଲୋକମାନେ ଦାଦନ ଖଟି ଯାଉଛନ୍ତି, 2 ଏକର ଜମି କିଣି ମୁଁ ଲୋକଙ୍କୁ କିଛି ନର୍ସରୀ ପରିଚୟ କରି କିଛି ରୋଜଗାର ଦେଇପାରିବି। ମୁଁ ଆସି ଖଣ୍ଡେ ଜମି କିଣି ଏଠି ପାତ୍ରପୁଟରେ 24 ଲୋକଙ୍କୁ ଏନଗେଜମେଣ୍ଟ ଦେଇଛି। ବର୍ତ୍ତମାନ ଜମିଟି 20-25 ଏକର ଉପରେ ହେଇଗଲାଣି।
0: ଜମିର କିସମ କେମିତି ଥିବ ଆଜ୍ଞା? କୋଉ ପ୍ରକାର ଜମି?
1: ବାଲିଆ ମାଟି। ଇଏ ସାର ଢାଲୁ ମାଟି, ବାଲିଆ ମାଟି।
0: ତାହେଲେ କଣ କଣ ଚାଷ ହଉଛି ଆଜ୍ଞା ସେ ସବୁ ଜମିରେ?
1: ମୋ ପାଖରେ ସବୁବେଳେ ଦେଶୀ ଧାନ ଚାଷ କରେ, ସେଣ୍ଟେଡ୍ ଧାନକୁ ମୁଁ ବେଶୀ ପସନ୍ଦ କରେ। କଳା ଜିରା GI ଟ୍ୟାଗ୍ ହେଇଛି, ସେଟା ଆଣ୍ଟି ଅକ୍ସିଡେଣ୍ଟ, ସୁଗାର ଫ୍ରି, ଆଉ ଡ୍ରଟ୍ ରେଜିଷ୍ଟାନ୍ସ, ମରୁଡ଼ି ସହଣି ଶକ୍ତି ଅଛି, ପାଣିରେ ବୁଡ଼ିଗଲେ ବି ତାର ଶୋଇବାର ଶକ୍ତି ଅଛି, ରୋଗ ପୋକ କମ୍ ଲାଗେ, ଦାମ ବି ବହୁତ। ତେଣୁ କଳା ଜିରା, ଗୋବିନ୍ଦଭୋଗ, କଳା କେରି, କଳା କୃଷ୍ଣ, କଳା ନାକ, ଗୋବିନ୍ଦ ବଲ୍ଲଭ, ବିଭିନ୍ନ ପ୍ରକାର ମୋ ପାଖରେ 278 ପ୍ରକାର ଦେଶୀ ଧାନ ରଖା ବିହନ, ଦେଶୀ ଧାନ ସଂରକ୍ଷଣ ମୋର ଏଇଟା ନିଶା। ଚାଷ ପାଇଁ ଗୋବିନ୍ଦଭୋଗ, କଳା ଜିରା ଚାଉଳ ଆଉ ପୁରୁଣା ଆଗରୁ ଥିଲା ନବା ବି ଖାଇବାକୁ ଭଲ, ଛୋଟ ଧାନ ଭଲ ମିଠା ଲାଗେ, ସେଟା ଘରେ ଖାଇବା ବି କରୁଛି। ଆଉ କମର୍ସିଆଲ ବି ଯୋଉଟାକ ବିକିବା ପାଇଁ GI ଟ୍ୟାଗ୍ ହେଲା କଳା ଜିରା ଆଉ ଗୋବିନ୍ଦ ଭୋଗ, ଆଉ ପବ୍ଲିକ ମାନେ ଯାହାର ସୁଗାର ପ୍ରକାର ଅଛି ସେମାନେ ବ୍ଲାକ୍ ରାଇସ୍ ନିଅନ୍ତି।
0: ବିହନ ବିଶୋଧନ ମଧ୍ୟ କରନ୍ତି କି ଆଜ୍ଞା?
1: ଗାଈ ମୁତ ଅଛି ମା, କାଓ ପେଷ୍ଟ ଫାର୍ମିଂ ଆମର ସବୁବେଳେ, ଆମର ଯେକୌଣସି ଚାଷ ପାରମ୍ପରିକ କୃଷି, କାଓ ବେଷ୍ଟ ଟ୍ରାଡିସନାଲ ଫାର୍ମିଂ, ଗୁଆ ଧର ତ ପୁରୁଣା କାଳିଆ ଚାଷ ଆମର, ତେଣୁକରି କିଛି ଅସୁବିଧା ନାହିଁ। ମୁଁ ସତ କହୁଛି ଦେଶୀ ଧାନରେ ଖାଇବାଟା ଭଲ, ସାର କମ୍ ଲାଗିବ, ରୋଗ ପୋକ ସହଣୀ ଶକ୍ତି ବହୁତ ଅଧିକ, ଯୋଉଟା କଲେ ଭଲ ହଉଛି, ଭଲ ଆଦାୟ ବି ହଉଛି। କଳା ଅନ୍ୟ ଧାନ ଯେଉଁମାନେ କରୁଛନ୍ତି 20 କୁଇଣ୍ଟାଲ ଅଧିକ ନାହିଁ, ଆପଣ ଦେଖିବେ ଆମ ଜମିରେ ଆମେ କଳା ଜିରା 20-22 କୁଇଣ୍ଟାଲ ପର ଏକରକୁ ହଉଛି, ଗୋବିନ୍ଦ 20-22 କୁଇଣ୍ଟାଲ। ଯଦି ଥରେ TMU 101 1001 କରିଥିଲି, ଏକରକୁ ସିଏ ହେଉଛି 40 କୁଇଣ୍ଟାଲ। ମୌଡ଼ମଣି ଧାନ ବିଦାଶପୁର ଫାର୍ମର ମୁଁ ଆଣିକି ଆସିଥିଲି 45 କୁଇଣ୍ଟାଲ ପର ଏକର, ତେଣୁ 112.5 କୁଇଣ୍ଟାଲ ପର ହେକ୍ଟର। ଦ୍ୱିତୀୟଟା କିଛି ସବୁଯାକ ଅର୍ଗାନିକ ପାରମ୍ପରିକ କୃଷି ଏଇଟା ହେବ କରୁଛି, ସାର ଜମିକି ଦେଖିନି, ନିଜେ ତିଆରି କରିବା ସାର ବ୍ୟବହାର କରୁ, ତିଆରି ବୋଲେ ଗାଈ ମୂତ, ଗାଈ ଗୋବର ସମସ୍ତେ ଜୀବାମୃତ ତିଆରି କରିଦେଉଛୁ, ଜିଆ ଖତ ଦ୍ୱାରା ସାର, ଗାଈ ମୂତ, ଲିମ୍ବ ପତ୍ର, ଧୂଆଁ ପତ୍ର ଆଉ ରସୁଣ ଆଉ ରାଗ ଲଙ୍କା, ଏଗୁଡାକ ସିଝାଇ ଛେଚିକି ସ୍ପ୍ରେ କରିଦେଲେ ନା ରୋଗ ନାହିଁ ନା ପୋକ ନାହିଁ, ତାପରେ ମଇଁଷା ରୋଗ, କାଣ୍ଡବିନ୍ଧା ରୋଗ, ଏଇ ଯୋଉ ବିଭିନ୍ନ ପ୍ରକାର ରୋଗ ଆର ପ୍ରଦୂଷଣ କମିଯିବ, ଏଗୁଡାକ କୌଣସି ପୋକ ମାରିବନି, ବାସନାରେ କେହି ଆସିବେନି ପାଖକୁ, ଏଇଟା ସମ୍ପୂର୍ଣ୍ଣ ନିରାପଦ ସୁସ୍ଥ ଏବେ ସ୍ପ୍ରେ କରି ଧୋଇକିରି ଆମେ ଖାଇପାରିବା। ଏଇ ଯୋଉ ଇନଅର୍ଗାନିକ ପେଷ୍ଟିସାଇଡ୍ ଫଙ୍ଗିସାଇଡ୍ ପକେଇଲେ ଆମର 7 ଦିନ ଅପେକ୍ଷା କରିବାକୁ ପଡିବ।
0: ଆଉ ଯୋଉ ଆପଣ ଜିଆ ଖତ ପ୍ରସ୍ତୁତି କଥା ବି କହିଲେ, କେମିତି ଚାଷୀ ଭାଇ ଭଉଣୀ ମାନେ ଜିଆ ଖତ ପ୍ରସ୍ତୁତି କରିବେ?
1: ବିଭିନ୍ନ ମେଥଡ ଅଛି, ଗୋଟେ ଗାତ କରିଦେଇକିରି ତା ଦେହରେ ଜିଆ ଖତ କରିପାରିବେ, କଷ୍ଟଲି ହବ, ମାନେ ଲେବର ଓରିଏଣ୍ଟେଡ୍ କାମ ଏଇଟା। ଯଦି ପିଟ୍ ତିଆରି କରିବେ, ଡିପାର୍ଟମେଣ୍ଟ ସବୁ ଜିଆ କୁଣ୍ଡ ତିଆରି କରିବାକୁ ସାହାଯ୍ୟ କରୁଛନ୍ତି, ସେଇଟା ବି ସୁବିଧା, ପଲିଥିନ ପେପର ମିଳୁଛି, ପଲିଥିନ ବ୍ୟାଗ ତା ଦେହରେ କଲେ ବି ସୁବିଧା ହବ। ନାଇଁ ସବୁଠୁ ସୁବିଧା ଶସ୍ତା ତଳେ ଗୋଟେ ପଲିଥିନ ପକେଇ ଦେଇ ତା ଉପରେ ଜିଆ ଖତ 1.5 ଫୁଟ ହାଇଟ୍ ରଖିଛି, ମଲ୍ଚିଂ କରିଦେଲେ ପାଣି ଟିକେ ସପ୍ତାହକୁ 2-3 ଥର ଦେଇଦେଲେ ପବନ ପାଇଲା, ପାଣି ପାଇଲା, ସାଇ ପାଇଲା, ଖାଦ୍ୟ ବି ପାଇଲା, ତେଣୁ ଜିଆ ଜଲ୍ଦି ତାଙ୍କ ପପୁଲେସନ ବଢୁଛି, ଜଲ୍ଦି ସାର ହଉଛି। ଯଦି ପଲିଥିନ ପକା ହେଇଯାଏ 10 ଫୁଟିଆ ଗୋଟେ କରିଦେଲେ

0: ଦେଲେ 255 ଟଙ୍କା ଖର୍ଚ୍ଚ ହବ। ଏ ସବୁଠାରୁ କମ୍ ଲେବର ଅଧିକ ପ୍ରଡକ୍ସନ ଜଲ୍ଦି ହବ। ଏଇଟାରେ
1: ଏଇ ଜୈବିକ ଖତ ବ୍ୟବହାର କରିବା କେମିତି ଜାଣିଲେ?
0: ଆମ ପାରମ୍ପରିକ ବାପଦା କୋଉ ପ୍ରତିଟା ହେଇଯାଉଛି, ଏହା ହଉଛି କୃଷକର ବନ୍ଧୁ। ମାଟିକୁ ଓଲଟପଲଟ କରୁଛୁ, ଆଜିକାଲି ଆମେ ପେଷ୍ଟିସାଇଡ ଫଙ୍ଗିସାଇଡ ମାରି ମାରି ଜିଆଉଡ଼ା ମାରିଦେଲେ ଗେଣ୍ଡା ଶାମୁକା କୋଚିଆ ସବୁ ମରିଗଲେ। ତେଣୁ ଆମେ ବାଧ୍ୟ ହେଇକିରି କଣ ଘରେ ଆସି ଜିଆ ଖତ କରୁଛେ। ଗାଈ ଫାର୍ମଟା ତ ଲେବର ଓରିଏଣ୍ଟେଡ କାମ, ଗାଈର ଲାଇଫ ହଉଛି 15 ବର୍ଷ। 10 ବର୍ଷ 50% ରହିଗଲା, 5 ବର୍ଷ ଗଲା, 5 ବର୍ଷ ରୋଜଗାର କରିବା, 15 ବର୍ଷ ଖାଇବ, ଏଇଟା ଲସ୍। ତେଣୁ କରି ଯଦି ୱେଷ୍ଟ ପ୍ରଡକ୍ଟ ମ୍ୟାନେଜମେଣ୍ଟ କରାଯାଏ, ତାର ଗୋବର ତା ମୂତ ଉଦାହରଣ ଜିଆ ଖତରେ କନଭର୍ଟ କରିଦେବା ଆମେ, ବର୍ମି କମ୍ପୋଷ୍ଟ ବା ଜିଆ ଖତରେ 100% ପିଓର ଜିଆ ଖତ ଆମେ ଦଉଛୁ 12 ଟଙ୍କା ପର୍ କେଜି। ମୋତେ ୱେଷ୍ଟ ପ୍ରଡକ୍ଟ

0: ଆମେ ଦଉଛୁ 12 ଟଙ୍କା ପର କେଜି। ମୋତେ ୱେଷ୍ଟ ପ୍ରଡକ୍ଟ ମ୍ୟାନେଜମେଣ୍ଟ ରେ ମୁଁ ପାଇଲି 50 ଟଙ୍କା
1: ପାଇଲି।
0: ମୋର 50ଟା ଗାଈ ଅଛି ବାଥରୁମ ମିଶିକି ଅଛି। ପର ଡେ ମୋତେ ମିଳିଲା କେତେ 2000 ଟଙ୍କା ହେଲା। ମାସକୁ କେତେ ମିଳିଲା? 60,000 ଟଙ୍କା। ୱେଷ୍ଟ ପ୍ରଡକ୍ଟ ମ୍ୟାନେଜର ପର ମନ୍ଥ ପାଇଲି 60,000 ଟଙ୍କା। ପ୍ରତି ବର୍ଷ 12ଟା ଗାଈ କିମ୍ବା ବାଥରୁ ବିକ୍ରି ହେବେ। ଆଉ ଜନ୍ମ ହେଲେ କଣ କରିବି? ବିକ୍ରି କରିବାକୁ ପଡିବ। ତାପରେ କ୍ଷୀର ଆମର ଆଭରେଜ ହଉଛି, ଧରନ୍ତୁ ପଠେଇଲେ ଗୋଟେ ଆଭରେଜ ହଉଛି 50, ଧରନ୍ତୁ 60 ଟଙ୍କା ରେଟ୍ରେ 50 ଲିଟରକୁ 3,000 ଟଙ୍କା ପର ମନ୍ଥ ହେଲା କେତେ? 90,000 ଟଙ୍କା। 90,000 ଇଏ ହେଲା 80,000, 170,000 ହେଲେ ପର ମନ୍ଥ ବର୍ଷକୁ କେତେ ମିଳିବ? 18 ଲକ୍ଷ ହଉଛି।
1: 18 ଲକ୍ଷ
0: ହେଲା ଲାଭ। ମଝିରେ ବାୟୁ ପ୍ରଡକ୍ଟ ଅଛି, ମା ବି ଗୋବରରୁ ବାୟୋଗ୍ୟାସ ହଉଛି। ଆଉ ଯୋଉ ଗୋବର ପାଣି ଯୋଉଟା ବାୟୋଗ୍ୟାସ ହେଲା, ଯୋଉ ସ୍ଲରିଟା ବୋଲା ଜିଆଖତ ପଳେଇଲା, ଯୋଉ ପାଣି ଗୁଡା ବୋଲା ସେଇଟା ପଳା ଜମିକି ପମ୍ପିଙ୍ଗରେ ପଠେଇ ଦେଲୁ। କାଓ ବେସ୍ରେ ଟ୍ରାଡିସନାଲ ଫାର୍ମିଂଟା ସବୁଠାରୁ ଉତ୍କୃଷ୍ଟ, ଲେବର ଏମ୍ପ୍ଲୟମେଣ୍ଟ ହେଇପାରିବ।
1: ଆଖପାଖ ଅଞ୍ଚଳର ଚାଷୀ ଭାଇ ଭଉଣୀ ମାନେ ଆପଣଙ୍କୁ ପଚାରିବାକୁ ଆସନ୍ତି କି? ସାର୍,
0: ଇଏ ଗୋଟେ ଟ୍ରେନିଂ ସେଣ୍ଟର ହେଲା ଭଳିଆ ହେଇଗଲାଣି। ଛତିଶଗଡ଼ରୁ, କଳାହାଣ୍ଡିରୁ, ବଲାଙ୍ଗୀରରୁ, ସମ୍ବଲପୁରରୁ, ଆଡ଼େ ମାଲକାନଗିରି, ବାଲିମେଳା, କାଲିମେଳା, ପ୍ରାୟ ଅଧିକାଂଶ ଚାଷୀ ଆସନ୍ତି ଏଠିକି ଏକ୍ସପୋଜର ଭିଜିଟ୍ ସହିତ। ଆନ୍ଧ୍ରରୁ ଆସିଥିଲେ ଏବେ।
1: ପ୍ରାୟ କେତେ ଜଣ ଭାଇ ଭଉଣୀଙ୍କୁ ଆପଣ ରୋଜଗାର କ୍ଷମ କରିପାରୁଛନ୍ତି? ଆଜ୍ଞା,
0: 24 ଲୋକ, ଝିଅ ପିଲା 12, ପୁଅ ପିଲା 12। ଗାଈ କାମରେ କେତେ ଜଣ ଅଛନ୍ତି? ବାମ୍ବ ପ୍ଲାଣ୍ଟେସନ କେତେ ଜଣ ଅଛନ୍ତି? ବାଉଁଶ ଚାଷ ବି ଚାଲିଛି। ଚାଷ ତ ମେନ୍ ଆମର, ପ୍ରଥମେ ଧାନ ହବ, ଧାନ ପରେ ସୋରିଷ ଚାଷ ହବ, ସୋରିଷ ପରେ ବୋଇତାଳୁ ହବ। ଗଲା ବର୍ଷ ଧନିଆ ପାନ ମହୁରୀ ଭଲ ହେଇଥିଲା।
1: କିଛି ଆମ୍ବ ବଗିଚା ମଧ୍ୟ ଆପଣଙ୍କର ଅଛି, ସେ ସମ୍ପର୍କରେ କୁହନ୍ତୁ।
0: ମୋର 13 ଭେରାଇଟି ରଖା ହେଇଛି, 200 ଗଛ ଅଛି। ଅମରପଲ୍ଲୀ, ମଲ୍ଲିକା, ଆକ୍ରୋଶ, ଅର୍କ ନୀଳାଚଳ କେଶରୀ, ଅର୍କ ଜାହାଙ୍ଗୀର, ଅର୍କ ଫଜିଲି, ବାଇଗଣ ପଲ୍ଲୀ, ତୋଟା ପୁରୀ, ଏଇସବୁ ଭେରାଇଟି ଅଛି ଆଉ ଲଡୁଆ।
1: କୃଷି ଯନ୍ତ୍ରପାତି କିଛି ବ୍ୟବହାର ହଉଛି କି? ଆଜ୍ଞା,
0: ଧାନ ଅମଳ ଯନ୍ତ୍ର, ଧାନ କାଟିବା ଯନ୍ତ୍ର ବି ଅଛି, ଟ୍ରାକ୍ଟର ଅଛି, ପାୱାର ଟିଲର ଅଛି।
1: ବିଭାଗ ତରଫରୁ କଣ କଣ ସୁବିଧା ଆପଣ ପାଇଛନ୍ତି?
0: ପ୍ରତ୍ୟେକ ଡିପାର୍ଟମେଣ୍ଟ ତାଙ୍କ ହାତ ଖୋଲିକି ଅଛି, ନିଅ ତୁମେ କର। ଦେଖନ୍ତୁ, ଫରେଷ୍ଟ ଡିପାର୍ଟମେଣ୍ଟ ମତେ ବହୁତ ସହଯୋଗ କଲା ବାଉଁଶ ପ୍ଲାଣ୍ଟେସନରେ। ହର୍ଟିକଲଚର ଡିପାର୍ଟମେଣ୍ଟ କଣ କରିଛି, ଫଳ ଚାରା ରୋପଣ, ତାର ମେଣ୍ଟେନାନ୍ସ କେମିତି ହବ କଣ, ସାହାଯ୍ୟ ବହୁତ ଦେଇଛି। ଏଗ୍ରିକଲଚର ଡିପାର୍ଟମେଣ୍ଟ ସୁଦ୍ଧା ଫାଷ୍ଟରେ ଡଗୱେଲଟା ଭେଟେନାରୀ ବାଲା, ସେ ତାଙ୍କର 40% ସବସିଡିରେ 8-10 ଲକ୍ଷ ଟଙ୍କା ସେ ମତେ ସବସିଡି ଆକାରରେ ଦେଇଛି। ସମସ୍ତେ ହାତ ବଢେଇକି ଅଛନ୍ତି, ନିଅ ନିଅ, ଆମକୁ ନବାର ପାତ୍ରତା ଦରକାର।
1: ଆଜ୍ଞା, ଏଇ ଚାଷକୁ ନେଇକି ସେମାନେ ଆତ୍ମନିର୍ଭରଶୀଳ ହେଇପାରିବେ କି? ଆଜ୍ଞା,
0: ନିଶ୍ଚିତ। ମା, ଜଣଙ୍କର 2 ଏକର ଜମି ଥିଲେ, ଉଚ୍ଚା ଜମି, ସେ ଆରାମରେ ତାର ପରିବାର ମେଣ୍ଟେନ କରିପାରିବ। ଯଦି 5 ଏକର ଜମି ଅଛି, 5 ଏକର ଜମି ଥିଲେ, ଗାଈ ଜିତିଏ ରଖି ଟ୍ରାଡିସନାଲ ଫାର୍ମିଂ କରେଇଲେ ତାର ପିଲାକୁ MBBS ଡକ୍ଟର ବି ପଢେଇ ପାରିବ। ସମସ୍ୟା କିଛି ନାହିଁ, ଖାଲି କି ନିଜର ଡେଡିକେସନ ଦରକାର, ପରିଶ୍ରମ ଦରକାର।
1: ଯେଉଁ ଚାଷୀ ଭାଇ ଭଉଣୀ ମାନେ ଆପଣଙ୍କ ସହିତ ଯୋଗାଯୋଗ କରିକି ଏ ସମ୍ପର୍କରେ ଜାଣିବା ପାଇଁ ଚାହୁଁଛନ୍ତି, ଦୟାକରି ଆପଣଙ୍କର ଫୋନ ନମ୍ବର ଆଉ ଆପଣଙ୍କର ଠିକଣା ମଧ୍ୟ ଦିଅନ୍ତୁ।
0: ମୋ ନାଁ ହଉଛି ନେତ୍ରାନନ୍ଦ ଲେଙ୍କା, ପାତ୍ରପୁର। ଫୋନ ନମ୍ବର ଲେଖନ୍ତୁ 8249412368। ଏଇଥିରେ ଯୋଗାଯୋଗ କଲେ ରାତି ଅଧେରେ ବି ଫୋନ କରେ, ଯଦି ମୁଁ ଶୋଇନଥାଏ ନିଶ୍ଚୟ।
1: ବହୁତ ବହୁତ ଧନ୍ୟବାଦ ଆଜ୍ଞା, ନମସ୍କାର।
0: ନମସ୍କାର।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡିବା ପାଇଁ।
1: ତେବେ ଆରମ୍ଭ କରିବା ଇନ୍ଭେଷ୍ଟିଂର ପାଠ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଜିଏସ୍ଟି ଟିକସ ଅଧିକାରୀଙ୍କଠାରୁ ଗିରଫ କ୍ଷମତାକୁ ପ୍ରତ୍ୟାହାର ପାଇଁ ଜିଏସ୍ଟି ପରିଷଦ ବୈଠକରେ ନିଷ୍ପତ୍ତି, ସୁପୋଷିତ ଓଡ଼ିଶା ଏବଂ ପ୍ରାଥମିକ ସ୍ତରରୁ ଶିକ୍ଷାର ମାନ ବୃଦ୍ଧି ପାଇଁ ପ୍ରୟାସ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପ, ଯକ୍ଷ୍ମାମୁକ୍ତ ଭାରତ ଗଠନ ପାଇଁ ଜୋସ୍ ଟିମ୍ର ଶୁଭାରମ୍ଭ ଏବଂ କାନାଡ଼ାର ଲେଖିକା ଏନି କାର୍ସନ୍ଙ୍କୁ ଚଳିତ ବର୍ଷ ପାଇଁ ସାହିତ୍ୟରେ ମିଳିବ ନୋବେଲ ପୁରସ୍କାର। ଜିଏସ୍ଟି ପରିଷଦର

0: 57ତମ ବୈଠକରେ ଜିଏସ୍ଟି ଟିକସ ଅଧିକାରୀଙ୍କଠାରୁ ଗିରଫ କ୍ଷମତାକୁ ପ୍ରତ୍ୟାହାର କରି ନିଆଯାଇଛି। ନୂଆଦିଲ୍ଲୀରେ ଆଜି ଜିଏସ୍ଟି ପରିଷଦ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଜିଏସ୍ଟି ସଂଗ୍ରହ କ୍ଷେତ୍ରରେ ଉତ୍ତରଦାୟୀ କରିବା ନେଇ ଆର୍ଥିକ ସୀମାକୁ 1 କୋଟିରୁ 5 କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଶ୍ରୀମତୀ ସୀତାରମଣ କହିଛନ୍ତି, ଏଣିକି ଜରିମାନା, କାରାଦଣ୍ଡ କିମ୍ବା ଉଭୟ ଦଣ୍ଡ ଦେବା ନେଇ ପ୍ରତ୍ୟେକ ମାମଲାରେ ନ୍ୟାୟିକ ନିଷ୍ପତ୍ତିକୁ ଗୁରୁତ୍ୱ ଦିଆଯିବ। ତେବେ ଆଜିର ବୈଠକରେ ଜିଏସ୍ଟି ହାରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ପରିଷଦର ଅନ୍ୟ ଏକ ନିଷ୍ପତ୍ତି ଅନୁଯାୟୀ 10,000 ଟଙ୍କା କିମ୍ବା ତା'ଠାରୁ କମ୍ ଅର୍ଥ ପାଇଁ କୌଣସି ନୋଟିସ୍ ଜାରି କରାଯିବ ନାହିଁ। ଏହି ସୀମାଠାରୁ କମ୍ ଅର୍ଥ ସମ୍ପର୍କିତ ବିଚାରାଧୀନ ନୋଟିସ୍ଗୁଡ଼ିକୁ ମଧ୍ୟ ପ୍ରତ୍ୟାହାର କରାଯିବ। କୌଣସି କରଦାତା ବିଳମ୍ବରେ ରିଟର୍ଣ୍ଣ ଦାଖଲ, ତ୍ରୁଟି କିମ୍ବା ଟିକସ ପୈଠରେ ବିଳମ୍ବ କଲେ ତାଙ୍କ ବିରୋଧରେ ଅସୁଲ ପ୍ରକ୍ରିୟା କାର୍ଯ୍ୟକାରୀ କରାଯିବା ସହ ସୁଧ ଏବଂ ଆନୁପାତିକ ଜରିମାନା ଲାଗୁ ହେବ ବୋଲି ଶ୍ରୀମତୀ ସୀତାରମଣ କହିଛନ୍ତି। ସ୍ୱାସ୍ଥ୍ୟ, ପୁଷ୍ଟିସାଧନ ଏବଂ ଗୁଣାତ୍ମକ ଶିକ୍ଷା ମାଧ୍ୟମରେ ଏକ ସୁଦୃଢ଼ ସମାଜ ଗଠନ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନଠାରେ ରାଜ୍ୟର ସାମାଜିକ କ୍ଷେତ୍ରର ସମସ୍ୟା ସମାଧାନ ଏବଂ ଉନ୍ନତି ପାଇଁ ଏକ ଉଚ୍ଚସ୍ତରୀୟ ପ୍ରୟାସ ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ସାମାଜିକ କ୍ଷେତ୍ରର ବିଭିନ୍ନ ଜଟିଳ ସମସ୍ୟାଗୁଡ଼ିକୁ ତୃଣମୂଳ ସ୍ତରରେ ଅନୁଧ୍ୟାନ କରି ସେଗୁଡ଼ିକର ସ୍ଥାୟୀ ତଥା ତ୍ୱରିତ ସମାଧାନ ପାଇଁ ଏକ ସୁଦୃଢ଼ ଓ ଗଠନମୂଳକ ପ୍ଲାଟଫର୍ମର ଆବଶ୍ୟକତା ରହିଛି। ଜନସାଧାରଣଙ୍କ ମୌଳିକ ଆବଶ୍ୟକତା ସହ ଜଡ଼ିତ କ୍ଷେତ୍ରଗୁଡ଼ିକର କାର୍ଯ୍ୟଦକ୍ଷତାକୁ ଆହୁରି ଉନ୍ନତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ କରିବା ଲକ୍ଷ୍ୟକୁ ଏକ ଅଭିଯାନରେ ପରିଣତ କରିବାକୁ ବିଭିନ୍ନ ପଦକ୍ଷେପ ନେବା ଉପରେ ଶ୍ରୀ ମାଝୀ ଗୁରୁତ୍ୱାରୋପ କରିଛନ୍ତି। ସୁପୋଷିତ ଓଡ଼ିଶା, ପ୍ରାଥମିକ ସ୍ତରରୁ ଶିକ୍ଷାର ମାନ ବୃଦ୍ଧି ପାଇଁ ଅଧିକ ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଓ ରାଜ୍ୟର ବରିଷ୍ଠ ଅଧିକାରୀମାନେ ଯୋଗଦେଇ ନିଜ ନିଜ ବିଭାଗର କାର୍ଯ୍ୟପନ୍ଥା ସମ୍ପର୍କରେ ଅବଗତ କରାଇଥିଲେ। ରାଜ୍ୟ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କାର୍ଯ୍ୟଦକ୍ଷତା ବୃଦ୍ଧି କରି ଏହାକୁ ପ୍ରଯୁକ୍ତିବିଦ୍ୟା ଆଧାରିତ ଓ ଜନକୈନ୍ଦ୍ରିକ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଆଜି ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ଅନୁଗରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ 135ତମ ବୈଠକରେ ପରିଷଦର ବୈଷୟିକ କ୍ଷମତା ବୃଦ୍ଧି, ପରୀକ୍ଷାଗାର ଆଧୁନିକୀକରଣ, ଗବେଷଣା ପ୍ରକଳ୍ପ ଓ ଉପକୂଳ ପରିବେଶ ନିରୀକ୍ଷଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ନେଇ ଆଲୋଚନା କରାଯାଇଛି। ବୈଠକରେ ରାଜ୍ୟର 7ଟି ସ୍ଥାନରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟ ଭବନ ନିର୍ମାଣ ତଥା ସବୁଜ ଭବନ, ବର୍ଷାଜଳ ସଂରକ୍ଷଣ ଓ ସୌରଶକ୍ତି ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି। ଓଡ଼ିଶାରେ ପ୍ରଥମ ଥର ପାଇଁ 19ତମ ଅର୍ବାନ୍ ମୋବିଲିଟି ଇଣ୍ଡିଆ UMI ସମ୍ମିଳନୀ ସହ ପ୍ରଦର୍ଶନୀ ଓ ଦ୍ୱିତୀୟ ନ୍ୟାସନାଲ୍ ଅର୍ବାନ୍ କନ୍କ୍ଲେଭ୍ ଆୟୋଜିତ ହେବ। ଏହି ପରିପ୍ରେକ୍ଷୀରେ ଆଜି ଗୃହ ଓ ନଗର ଉନ୍ନୟନ ଏବଂ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଖାରବେଳ ଭବନଠାରେ ପ୍ରସ୍ତୁତି ସମୀକ୍ଷା କରିବା ସହ ବିଭିନ୍ନ ବିଭାଗ ମଧ୍ୟରେ ସୁସମନ୍ୱୟ ରକ୍ଷା କରି କାର୍ଯ୍ୟ ସମ୍ପାଦନ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଆସନ୍ତା 23 ତାରିଖରୁ 25 ତାରିଖ ପର୍ଯ୍ୟନ୍ତ 3 ଦିନ ଧରି ଭୁବନେଶ୍ୱରଠାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଔଷଧ ଖାଇକି ମୋ ମ୍ୟାଲେରିଆ ଜ୍ୱର ପୁରା ଭଲ ହେଇଗଲା,
2: କିନ୍ତୁ ଦେହ ଭଲ ହେଇଗଲା ବୋଲି ପୁଣି ସେ ଭୁଲ କରିବନି। ଦିନ ହଉ କି ରାତି, ଶୋଇବା ବେଳେ ମଶାରୀ ଟାଙ୍ଗିକି ଶୋଇବ, ଆଉ ନିଜ ଘରର ଆଖପାଖରେ ପାଣି ଜମିବାକୁ ମୋଟେ ଦବନି।
1: ଆପଣମାନେ ବି ମନେ ରଖନ୍ତୁ, ଜ୍ୱର ହବା ମାତ୍ରେ ଅତିଶୀଘ୍ର ନିକଟସ୍ଥ ଆଶା କିମ୍ବା ସ୍ୱାସ୍ଥ୍ୟ କର୍ମୀଙ୍କ ସହିତ ପରାମର୍ଶ କରି ରକ୍ତ ପରୀକ୍ଷା କରାଇ ନିଅନ୍ତୁ। ଆଉ ଯଦି ଏହା ମ୍ୟାଲେରିଆ ହେଇଥାଏ ତେବେ ଔଷଧର ପୁରା ମାତ୍ରା ଖାଇ ସୁସ୍ଥ ହୁଅନ୍ତୁ। ଆଉ ହଁ, ଗୁଣିଗାରେଡ଼ି କିମ୍ବା ଝଡ଼ାଫୁଙ୍କା ପାଖକୁ କେବେ ବି ଯାଆନ୍ତୁ ନାହିଁ। ଭାବୁଛନ୍ତି କି ଏଥିପାଇଁ କେତେ ପଇସା ଖର୍ଚ୍ଚ ହବ? ସମ୍ପୂର୍ଣ୍ଣ ମାଗଣା ମ୍ୟାଲେରିଆର ରକ୍ତ ପରୀକ୍ଷା, ଔଷଧ, ଚିକିତ୍ସା ସମସ୍ତ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମାଗଣାରେ ଉପଲବ୍ଧ। ସଚେତନ ହୁଅନ୍ତୁ, ମ୍ୟାଲେରିଆ ଠାରୁ ନିଜକୁ ସୁରକ୍ଷିତ ରଖନ୍ତୁ।
0: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି ନୂଆଦିଲ୍ଲୀରେ ସ୍ୱାସ୍ଥ୍ୟ ପାଇଁ ମିଳିତ କାର୍ଯ୍ୟବାହୀ ଦଳ ଜୋସ୍ ଟିମ୍ର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଶ୍ରୀ ନଡ୍ଡା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟିବି ମୁକ୍ତ ଭାରତ ସ୍ୱପ୍ନକୁ ସାକାର କରିବା ଜୋସ୍ର ମୁଖ୍ୟ ଲକ୍ଷ୍ୟ। ଯୁବପିଢ଼ିଙ୍କୁ ଏହି ଜନ ଆନ୍ଦୋଳନରେ ସାମିଲ କରାଯାଇ ଟିବି ବିରୋଧୀ ଲଢ଼େଇକୁ ଆହୁରି ସୁଦୃଢ଼ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଓଡ଼ିଶାରେ ଟିବି ମୁକ୍ତ ଭାରତ ଗଠନର ମହତ୍ତ୍ୱପୂର୍ଣ୍ଣ ଉଦ୍ଦେଶ୍ୟକୁ ସାକାର କରିବା ଲାଗି ପଦକ୍ଷେପ ନିଆଯାଉଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଏହି ଅଭିଯାନକୁ ସଫଳ କରିବା ଲାଗି ପ୍ରତ୍ୟେକଟି ସ୍ତରରେ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ମାଲକାନଗିରି ଜିଲ୍ଲାରେ ଜନସ୍ୱାସ୍ଥ୍ୟ ସଚେତନତା

0: ଏହାର ପ୍ରାଥମିକ ଲକ୍ଷ୍ୟ ହେଉଛି ଭାରତୀୟ ଆକାଶମାର୍ଗକୁ ସୁରକ୍ଷା ପ୍ରଦାନ କରିବା ସହିତ ସଶସ୍ତ ସଂଘର୍ଷ ସମୟରେ ଆକାଶମାର୍ଗରୁ ଯୁଦ୍ଧ କରିବା। 1932 ମସିହା ଅକ୍ଟୋବର 8 ତାରିଖରେ ବ୍ରିଟିଶ ସାମ୍ରାଜ୍ୟର ଏକ ସହାୟକ ବାୟୁସେନା ଭାବେ ଆନୁଷ୍ଠାନିକ ଭାବେ ଏହା ସ୍ଥାପିତ ହୋଇଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଭାରତର ବିମାନ ଚଳାଚଳ ସେବାକୁ ରୟାଲ ନାମରେ ସମ୍ମାନିତ କରାଯାଇଥିଲା। ବ୍ରିଟିଶ ଶାସନ ସମୟରେ ଭାରତୀୟ ବାୟୁସେନା ଅଧିନିୟମ ପ୍ରଣୟନ କରାଯାଇ ସହାୟକ ମାନ୍ୟତା ନିର୍ଦ୍ଧାରଣ କରାଯିବା ସହ ରୟାଲ ଏୟାରଫୋର୍ସ ୟୁନିଫର୍ମ, ବ୍ୟାଚ୍, ଚିହ୍ନ, ବ୍ରେଡେଟ୍ ଆଦି ଲାଗୁ କରାଯାଇଥିଲା। 1933 ମସିହାରେ ଭାରତୀୟ ବାୟୁସେନା ଏହାର ପ୍ରଥମ ସ୍କ୍ୱାଡ୍ରନ୍ 5 ଜଣ ଭାରତୀୟ ପାଇଲଟ୍ଙ୍କୁ ନେଇ ଆରମ୍ଭ କରିଥିଲା। 1950 ମସିହାରେ ଭାରତ ଏକ ସାଧାରଣତନ୍ତ୍ର ରାଷ୍ଟ୍ରରେ ପରିଣତ ହେବା ପରେ ରୟାଲ ନାମକୁ ପ୍ରତ୍ୟାହାର କରି ନିଆଯାଇଥିଲା। ସେବେଠାରୁ ଏହା ଭାରତୀୟ ବାୟୁସେନା ଭାବେ ପରିଚିତ। ଭାରତୀୟ ବାୟୁସେନାର ଆଦର୍ଶ ହେଉଛି ଆକାଶକୁ ଗୌରବର ସହ ସ୍ପର୍ଶ କରିବା। 1950 ମସିହା ପରଠାରୁ ଭାରତୀୟ ବାୟୁସେନା ପଡ଼ୋଶୀ ଦେଶ ପାକିସ୍ତାନ ସହ 4 ଥର ଯୁଦ୍ଧ କରି ଆସିଛି। ପ୍ରତ୍ୟେକ ଥର ବାୟୁସେନା ତାର ପରାକ୍ରମ ଦ୍ୱାରା ବିଜୟର ଧ୍ୱଜା ଉଡ଼ାଇ ପାରିଛି। ବାୟୁସେନା ଦ୍ୱାରା କରାଯାଇଥିବା ଅନ୍ୟ ପ୍ରମୁଖ ଅପରେସନ୍ଗୁଡ଼ିକ ମଧ୍ୟରେ ଅପରେସନ୍ ବିଜୟ, ଅପରେସନ୍ ମେଘଦୂତ, ଅପରେସନ୍ କ୍ୟାଣ୍ଟସ୍, ଅପରେସନ୍ ପୁମାଲାଇ ଏବଂ ଅପରେସନ୍ ସିନ୍ଦୁର ଆଦି ରହିଛି। ଭାରତୀୟ ବାୟୁସେନା, ସ୍ଥଳସେନା ଓ ନୌସେନା ମିଳିତ ଭାବେ ଅପରେସନ୍ ସିନ୍ଦୁର ମାଧ୍ୟମରେ ପେସାଦାର ଏବଂ ନିର୍ଦ୍ଦିଷ୍ଟ କାର୍ଯ୍ୟାନୁଷ୍ଠାନ ଆଧାରରେ ପାକିସ୍ତାନରେ ଥିବା ଆତଙ୍କବାଦୀ ଭିତ୍ତିଭୂମିଗୁଡ଼ିକୁ ନଷ୍ଟ କରିଥିଲା। ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଗତବର୍ଷ ମେ 7 ତାରିଖରେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା। ପାକିସ୍ତାନର 9 ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରାଯିବା ସହ 100+ ଆତଙ୍କବାଦୀ ନିହତ ହୋଇଥିଲେ। ମିଳିତ ଜାତିସଂଘ ଶାନ୍ତିରକ୍ଷା ଅଭିଯାନରେ ଆନ୍ତର୍ଜାତିକ ସ୍ତରରେ ମଧ୍ୟ ବାୟୁସେନା ତାର ସାହସ, ଉତ୍ସାହ ଏବଂ ପ୍ରତିବଦ୍ଧତାକୁ ପ୍ରଦର୍ଶନ କରିଛି। ଭାରତର ରାଷ୍ଟ୍ରପତି ହେଉଛନ୍ତି ବାୟୁସେନାର ସର୍ବୋଚ୍ଚ କମାଣ୍ଡର। କେବଳ ପ୍ରତିରକ୍ଷା କ୍ଷେତ୍ର ନୁହେଁ, ବିଭିନ୍ନ ସମୟରେ ଦେଶ ଭିତରେ ପ୍ରାକୃତିକ ଦୁର୍ବିପାକ ସମୟରେ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ଯୋଗଦାନ କରି ଧନଜୀବନ ରକ୍ଷା କରିବାରେ ବାୟୁସେନା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ପ୍ରମୁଖ କାର୍ଯ୍ୟଗୁଡ଼ିକ ମଧ୍ୟରେ ସ୍ଥଳସେନା ଏବଂ ନୌସେନା ସହ ସମନ୍ୱୟ ରକ୍ଷା କରି ଆକାଶମାର୍ଗରୁ ଦେଶକୁ ସୁରକ୍ଷା ପ୍ରଦାନ କରିବା, ପ୍ରାକୃତିକ ବିପର୍ଯ୍ୟୟ ଏବଂ ଆଭ୍ୟନ୍ତରୀଣ ବିଶୃଙ୍ଖଳା ସମୟରେ ବେସାମରିକ ସୁରକ୍ଷା ସଂସ୍ଥାକୁ ସହାୟତା ପ୍ରଦାନ କରିବା, ମହାକାଶ ବିଭାଗ ଏବଂ ଭାରତୀୟ ମହାକାଶ ଗବେଷଣା ସଂଗଠନ ଇସ୍ରୋ ସହିତ ସମନ୍ୱିତ ମହାକାଶ ସେଲ୍ ପରିଚାଳନା କରିବା ଆଦି ଅନ୍ତର୍ଭୁକ୍ତ। 1999 ମସିହା କାର୍ଗିଲ ଯୁଦ୍ଧ ସମୟରେ ଭାରତୀୟ ବାୟୁସେନା ସ୍ଥଳସେନାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସହାୟତା ପ୍ରଦାନ କରିଥିଲା। ବାୟୁସେନାର ଏହି ଆକ୍ରମଣ ଓ ସହଯୋଗକୁ ଅପରେସନ୍ ସଫେଦ ସାଗର ନାମରେ ନାମିତ କରାଯାଇଥିଲା। ବାୟୁସେନାର ଆଧୁନିକୀକରଣ ରକ୍ଷା ନେଇ ସରକାର ଅନେକ ରଣନୈତିକ, ପ୍ରଯୁକ୍ତିବିଦ୍ୟା ଏବଂ ସ୍ୱଦେଶୀକରଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଗତ ସେପ୍ଟେମ୍ବର ମାସରେ ଜୈସଲମେରର ପୋଖରାନ୍ ଫିଲ୍ଡିଂ ଫାୟାରିଂ ରେଞ୍ଜରେ ଡ୍ରୋନାଥନ୍ 2026 କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଆଧୁନିକ ଡ୍ରୋନ୍ ତଥା ସ୍ୱୟଂଚାଳିତ ପ୍ରଯୁକ୍ତିବିଦ୍ୟା ଆଧାରିତ ସାମଗ୍ରୀର ପରୀକ୍ଷଣ ଏବଂ କ୍ଷେତ୍ରସ୍ତରୀୟ ମୂଲ୍ୟାଙ୍କନ ସମ୍ଭବପର ହୋଇପାରୁଛି। ଆତ୍ମନିର୍ଭର ଭାରତ ପଦକ୍ଷେପ ମାଧ୍ୟମରେ ବାୟୁସେନା କ୍ଷେତ୍ରକୁ ଅଧିକ ବ୍ୟାପକ କରାଯାଇଛି। ପ୍ରତିରକ୍ଷା କ୍ଷେତ୍ରରେ ଏହାଦ୍ୱାରା ଭାରତ ଅଧିକ ସଶକ୍ତ ହୋଇପାରିଛି। ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଉପକରଣ ଭାରତୀୟ ବାୟୁସେନାକୁ ସୁଦୃଢ଼ କରୁଛି। ପ୍ରତିରକ୍ଷା ଅଧିଗ୍ରହଣ ପ୍ରକ୍ରିୟା ଅଧିକ ତ୍ୱରାନ୍ୱିତ ହେବା ସହ ତେଜସ୍ ଏବଂ ଅନ୍ୟାନ୍ୟ ଲଢୁଆ ବିମାନ ଭାରତୀୟ ବାୟୁସେନାରେ ସାମିଲ ହେଉଛି। ଭାରତୀୟ ବାୟୁସେନାର ପ୍ରଶିକ୍ଷଣ ପ୍ରଦାନ ପାଇଁ ସ୍ୱତନ୍ତ୍ର ତାଲିମ ପ୍ରତିଷ୍ଠାନ ରହିଛି। ଆସନ୍ତା 2035 ମସିହା ସୁଦ୍ଧା ଭାରତୀୟ ବାୟୁସେନାକୁ ଅଧିକ ସଶକ୍ତ କରିବା ଲକ୍ଷ୍ୟ ନେଇ ବିଭିନ୍ନ ପଦକ୍ଷେପ ସରକାର ଗ୍ରହଣ କରୁଛନ୍ତି।
1: ଆଜିର ପ୍ରସଙ୍ଗ ଶେଷ ହେଲା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ଆଦିତ୍ୟ ନାରାୟଣ ଦାସ।
2: ଏତେବେଳେ ଯେ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ବାରିପଦା

ଚୁଡ଼ି ଘଡ଼ିର ସମୟ ବର୍ତ୍ତମାନ ରାତି 7ଟା। ଆରମ୍ଭ କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ। ପରିବେଷଣ କରୁଛନ୍ତି ହରିଶ ଚନ୍ଦ୍ର ହାଁସଦା ଏବଂ ସାଥୀ କଳାକାରମାନେ।

ସୁନ୍ଦରମୋହନ ସରେନ ଏବଂ ତାଙ୍କର ସାଥୀମାନେ ଗାଇଥିବା ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ସଲ ମୁର୍ମୁ, ଶାଙ୍ଖ ମାରାଣ୍ଡି, କାରୁ ମାରାଣ୍ଡି, ସାଗର ମାରାଣ୍ଡି, ନବୀନ ମୁର୍ମୁ, ଛିତା କିସ୍କୁ, ସାକ୍ର ସରେନ, ମାଇନ ମାରାଣ୍ଡି ଏବଂ ସାର ମୁର୍ମୁ। ସ୍ତ୍ରୀ ପୁରୁଷ ଦୁହେଁ ତାଙ୍କର ସଂସାର ଚଳାଇବା ପାଇଁ ଜୀବନରେ ବହୁତ ଦୁଃଖ କଷ୍ଟ ସହି ନିଜ ନିଜ ମଧ୍ୟରେ ସୁଖ ଦୁଃଖ କଥାବାର୍ତ୍ତା ମାଧ୍ୟମରେ ମନକୁ ଶାନ୍ତ କରିଥାନ୍ତି।

ଉଚ୍ଛ୍ୱାସ ଗୀତଟି ମନୁଷ୍ୟ କେଉଁଠାରେ ପ୍ରଥମେ ସୃଷ୍ଟି ହୋଇଥିଲା ବୋଲି ସୃଷ୍ଟିକର୍ତ୍ତାଙ୍କୁ ପଚାରିଛନ୍ତି ଏବଂ ସୃଷ୍ଟିକର୍ତ୍ତା ମଧ୍ୟ ମନୁଷ୍ୟ ସମାଜକୁ ଉତ୍ତର ଦେଇଛନ୍ତି।

ଶ୍ରୋତାବନ୍ଧୁ, ଏଇଠି ରଖୁଛୁ ଆଜିର ଆଦିବାସୀ ହିନ୍ଦୀର କାର୍ଯ୍ୟକ୍ରମ। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଦେଶର ବିଭିନ୍ନ କ୍ଷେତ୍ରରେ ଡିଜିଟାଲ ସଂଯୋଗ ସରକାରଙ୍କ କଲ୍ୟାଣକାରୀ ଯୋଜନାଗୁଡ଼ିକୁ ଅଧିକ ସଶକ୍ତ କରୁଛି, କହିଲେ ପ୍ରଧାନମନ୍ତ୍ରୀ। ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଜିଏସ୍ଟି ପରିଷଦର 57ତମ ବୈଠକ ଅନୁଷ୍ଠିତ, ଅପରିବର୍ତ୍ତିତ ରହିଲା ଟିକସ ହାର। ଯକ୍ଷ୍ମାମୁକ୍ତ ଭାରତ ଗଠନରେ ଯୁବବର୍ଗଙ୍କୁ ସାମିଲ କରିବା ଲକ୍ଷ୍ୟ ନେଇ ଆରମ୍ଭ ହେଲା ଜୋସ୍ ବ୍ୟବସ୍ଥା। ଚଳିତ ବର୍ଷ ପାଇଁ ସାହିତ୍ୟ କ୍ଷେତ୍ରରେ ନୋବେଲ ପୁରସ୍କାର ପାଇବେ

0: କାନାଡ଼ାର ଲେଖିକା ଆନି କାରସନ୍ ଏବଂ ରାଞ୍ଚିଠାରେ ଆସନ୍ତାକାଲି ଖେଳାଯିବ ଭାରତ ୱେଷ୍ଟଇଣ୍ଡିଜ୍ ଚଳିତ ପୁରୁଷ ଟି ଟ୍ୱେଣ୍ଟି କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦେଶର ପ୍ରତ୍ୟେକ ଜିଲ୍ଲାରେ 5G ସଂଯୋଗ କାର୍ଯ୍ୟକ୍ଷମ ହୋଇସାରିଛି। ନୂଆଦିଲ୍ଲୀର ଯଶୋଭୂମିଠାରେ ଇଣ୍ଡିଆ ମୋବାଇଲ୍ କଂଗ୍ରେସର ଦଶମ ସଂସ୍କରଣକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶରେ ଟେଲିକମ୍ ବିକାଶ କ୍ଷେତ୍ରରେ ଇଣ୍ଡିଆ ମୋବାଇଲ୍ କଂଗ୍ରେସ ପ୍ଲାଟଫର୍ମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବିଭିନ୍ନ କ୍ଷେତ୍ରରେ ଡିଜିଟାଲ୍ ସଂଯୋଗ ଶିକ୍ଷା ସ୍ୱାସ୍ଥ୍ୟସେବା ଓ ସରକାରୀ କଲ୍ୟାଣକାରୀ ଯୋଜନାଗୁଡ଼ିକୁ ଅଧିକ ସଶକ୍ତ କରିଛି। ଦୁର୍ଗମ ଅଞ୍ଚଳରେ ମଧ୍ୟ ବିଦ୍ୟାର୍ଥୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଇପାରୁଛି। ସ୍ୱଚ୍ଛ ଶାସନ କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଉପକରଣ ଭାବେ ଉଭା ହୋଇଛି। ବହୁ ସରକାରୀ ସେବା ଏବେ ମୋବାଇଲ୍ ଫୋନ୍ରେ ଉପଲବ୍ଧ ହେଉଛି। ପ୍ରଧାନମନ୍ତ୍ରୀ ଦୀକ୍ଷା ପ୍ଲାଟଫର୍ମ ଉପରେ ଆଲୋକପାତ କରି କହିଛନ୍ତି ବିଭିନ୍ନ ଡିଜିଟାଲ୍ ଓ ଅନ୍ଲାଇନ୍ ଶିକ୍ଷା ପ୍ଲାଟଫର୍ମ ମାଧ୍ୟମରେ ସରକାର ପ୍ରାୟ 25 କୋଟି ଛାତ୍ରଛାତ୍ରୀଙ୍କୁ ସହଯୋଗ ପ୍ରଦାନ କରିବା ନେଇ ପ୍ରୟାସ ଜାରି ରଖିଛନ୍ତି।
1: ଅନ୍ଲାଇନ୍ ଏଜୁକେସନ୍ କେ ଲିଏ ହମାରା ଏକ ଦୀକ୍ଷା ପ୍ଲାଟଫର୍ମ ହେ। କୋଭିଡ୍ କେ ଦୌରାନ जुलाई 2022 तक इस प्लेटफॉर्म पर 500 करोड़ से ज्यादा लर्निंग सेशंस और करीब 6000 करोड़ लर्निंग मिनट दर्ज हुए। अब हमारा प्रयास है हमारे जितने भी डिजिटल और ऑनलाइन शिक्षा के माध्यम है उनसे करीब 25 करोड़ स्टूडेंट्स को जोड़ सके। यानी साथियों, टेलीकॉम के क्षेत्र में जो रेवोल्यूशन आई है इसका भारत के नागरिक को सीधा सीधा फायदा हुआ है।
0: यही कार्यक्रम में जोगदे ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱାଧୀନ ସରକାର ପ୍ରଯୁକ୍ତିବିଦ୍ୟାର ସୁଫଳ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ପ୍ରାଥମିକତା ପ୍ରଦାନ କରୁଛନ୍ତି। ଚାରିଦିନିଆ ଏହି ସମ୍ମିଳନୀ ଗତକାଲିଠାରୁ ଆରମ୍ଭ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଆଜି ଜିଏସ୍ଟି ପରିଷଦର 57ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଉପରେ ଗଣମାଧ୍ୟମକୁ ସୂଚନା ଦେଇ ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ କହିଛନ୍ତି ଜିଏସ୍ଟି ଅଧିକାରୀଙ୍କଠାରୁ ଗିରଫ କ୍ଷମତା ପ୍ରତ୍ୟାହାର କରାଯିବ। ନୂଆଦିଲ୍ଲୀରେ ଆଜି ଜିଏସ୍ଟି ପରିଷଦ ଉତ୍ତରଦାୟୀ କରିବା କ୍ଷେତ୍ରରେ ଆର୍ଥିକ ସୀମାକୁ 1 କୋଟିରୁ 5 କୋଟି ଟଙ୍କାକୁ ବୃଦ୍ଧି କରିଛି। ଶ୍ରୀମତୀ ସୀତାରମଣ କହିଛନ୍ତି ଏଣିକି ଜରିମାନା, କାରାଦଣ୍ଡ କିମ୍ବା ଉଭୟ ଦଣ୍ଡ ଦେବା ନେଇ ପ୍ରତ୍ୟେକ ମାମଲାରେ ନ୍ୟାୟିକ ନିଷ୍ପତ୍ତିକୁ ଗୁରୁତ୍ୱ ଦିଆଯିବ। ତେବେ ଆଜିର ବୈଠକରେ ଜିଏସ୍ଟି ହାର ପୂର୍ବଭଳି ଅପରିବର୍ତ୍ତିତ ରଖାଯାଇଛି। 10,000 ଟଙ୍କା କିମ୍ବା ତାଠାରୁ କମ୍ ଅର୍ଥ ପାଇଁ କୌଣସି ନୋଟିସ୍ ଜାରି କରାଯିବ ନାହିଁ। ଏ କ୍ଷେତ୍ରରେ ବିଚାରାଧୀନ ନୋଟିସ୍ଗୁଡ଼ିକୁ ମଧ୍ୟ ପ୍ରତ୍ୟାହାର କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ବିଳମ୍ବିତ ରିଟର୍ଣ୍ଣ ଦାଖଲ, ଦାଖଲରେ ତ୍ରୁଟି କିମ୍ବା ବିଳମ୍ବରେ ଟିକସ ପୈଠ କ୍ଷେତ୍ରରେ ଟିକସଦାତାଙ୍କ ବିରୋଧରେ ଅସୁଲ ପ୍ରକ୍ରିୟା ଏବଂ ସୁଧ ଓ ଆନୁପାତିକ ଜରିମାନା ଲାଗୁ ହେବ ବୋଲି ଶ୍ରୀମତୀ ସୀତାରମଣ କହିଛନ୍ତି। ସାମଗ୍ରୀର ସୁଗମ ପରିବହନ ଉପରେ ପରିଷଦରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଉପରେ ଆଲୋକପାତ କରି ଅର୍ଥମନ୍ତ୍ରୀ କହିଛନ୍ତି ଆବଶ୍ୟକ କ୍ଷେତ୍ରରେ ସେହି ସାମଗ୍ରୀର ଯୋଗାଣକାରୀ କିମ୍ବା ଗ୍ରହଣକାରୀ ରାଜ୍ୟର ଅଧିକାରୀ ଯାଞ୍ଚ ସହ ଜବତ କରିପାରିବେ। ତେବେ ସେଥିପାଇଁ ଜଣେ ଯୁଗ୍ମ କମିଶନର ସ୍ତରୀୟ ଅଧିକାରୀଙ୍କ ଅନୁମୋଦନର ଆବଶ୍ୟକତା ରହିଛି। ଅର୍ଥମନ୍ତ୍ରୀ କହିଛନ୍ତି ପରିଷଦର ପଞ୍ଜୀକରଣ ବିବରଣୀଗୁଡ଼ିକୁ ସ୍ୱୟଂଚାଳିତ ଭାବେ ପରିବର୍ତ୍ତନ ଏବଂ ପ୍ରଚଳନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ନୂଆଦିଲ୍ଲୀରେ ମହିଳା ଓ ଶିଶୁ ବିକାଶ ବିଭାଗୀୟ ଶିଖର ସମ୍ମିଳନୀ ଆଜିଠାରୁ ଆରମ୍ଭ ହୋଇଛି। ଏହି ଦୁଇଦିନିଆ ସମ୍ମିଳନୀରେ ଆସନ୍ତାକାଲି ଉଦ୍ଯାପନୀ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ। ସମ୍ମିଳନୀରେ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବିଭାଗୀୟ ଅଧିକାରୀ ଏବଂ ଅଂଶୀଦାର ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଆଧାରିତ ବିଭାଗୀୟ ଶିଖର ସମ୍ମିଳନୀରେ ଏହା ଦ୍ୱିତୀୟ ପର୍ଯ୍ୟାୟ ବୋଲି ବିଭାଗ ସୂତ୍ରରୁ ଜଣାପଡ଼ିଛି। କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ପୁଷ୍ଟିସାର, ପ୍ରାଥମିକ ଶିକ୍ଷା, ମହିଳା ଓ ଶିଶୁ ସୁରକ୍ଷା ଏବଂ ମହିଳା ସଶକ୍ତିକରଣ ଆଦି 4ଟି ପ୍ରସଙ୍ଗ ଆଧାରରେ ଏହି ସମ୍ମିଳନୀରେ ଅଧିବେଶନମାନ ଆୟୋଜିତ ହେଉଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଯକ୍ଷ୍ମାମୁକ୍ତ ଭାରତ ଗଠନ ଲକ୍ଷ୍ୟ ନେଇ ସ୍ୱାସ୍ଥ୍ୟ ପାଇଁ ସମ୍ମିଳିତ ଗୋଷ୍ଠୀ ଜୋସ୍ ବ୍ୟବସ୍ଥାର ଆଜି ଶୁଭାରମ୍ଭ ହୋଇଛି। ନୂଆଦିଲ୍ଲୀରେ ଆଜି ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଏହାର ଶୁଭାରମ୍ଭ କରିଛନ୍ତି। ଯକ୍ଷ୍ମା ଦୂରୀକରଣ ଦିଗରେ ଯୁବ ନେତୃତ୍ୱାଧୀନ ଗୋଷ୍ଠୀର ଅଂଶଗ୍ରହଣକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ଯକ୍ଷ୍ମା ନିରାକରଣ, ରୋଗ ଚିହ୍ନଟ, ସମୟୋପଯୋଗୀ ଚିକିତ୍ସା ଦୃଷ୍ଟିକୋଣକୁ ଯୁବବର୍ଗଙ୍କ ସହଯୋଗ ଅଧିକ ତ୍ୱରାନ୍ୱିତ କରିବ ବୋଲି ଆଶା କରାଯାଉଛି। ପ୍ରଥମ ପର୍ଯ୍ୟାୟରେ 11ଟି ରାଜ୍ୟର 55ଟି ଜିଲ୍ଲାରେ ଏହାକୁ କାର୍ଯ୍ୟକ୍ଷମ କରାଯିବ। ଶୁଭାରମ୍ଭ ଅବସରରେ ସମାବେଶକୁ ସମ୍ବୋଧନ କରି ଶ୍ରୀ ନଡ୍ଡା ଯକ୍ଷ୍ମାମୁକ୍ତ ଭାରତ ଗଠନରେ ସମାଜର ବିଭିନ୍ନ ସମ୍ପ୍ରଦାୟର ସହଯୋଗ ଆହ୍ୱାନ କରିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସଦ୍ୟତମ ରିପୋର୍ଟ

0: ଦକ୍ଷତା ବିକାଶ କେନ୍ଦ୍ରକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଉଦ୍ଘାଟନ କରିଛନ୍ତି। ଏ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଛନ୍ତି,
1: ଭାରତବର୍ଷର 58ଟା ଟାଇଗର ରିଜର୍ଭ ଭିତରୁ ଶିମିଳିପାଳ ଗୋଟେ ଏକ ଅନନ୍ୟ ଅଛି। ଏଥିରେ ସ୍ୱତନ୍ତ୍ର ଯୋଜନାର ବ୍ୟବସ୍ଥା କରାଯାଇଛି। କ୍ରମେ ଶିମିଳିପାଳ ଭିତରେ ଥିବା ଗାଁ ଏବଂ ବାହାରକୁ ମିଶିକି 250ଟା ଗାଁର ବିଭିନ୍ନ ପ୍ରକାର ସେକ୍ଟରରେ ବର୍ତ୍ତମାନ IT ସେକ୍ଟରକୁ ଅଧିକା ଡେଭଲପ୍ କରାହଉଛି। ଯେଉଁ ପିଲାମାନେ ସବୁ ବେକାର ହେଇକି ଅଛନ୍ତି, ତାଙ୍କର କେମିତି ଆମେ ରୋଜଗାରକ୍ଷମ କରାଇବା, ସେମାନଙ୍କୁ କେମିତି ଷ୍ଟ୍ରେଙ୍ଗଥେନିଂ କରାଇବା, ମୋବାଇଲ ରିପେୟାରିଂ ହଉ, ଇଲେକ୍ଟ୍ରିକାଲ ଟ୍ରେନିଂ ହଉ, ମଟର ମେକାନିକ୍ସ ହଉ, ମିସ୍ତ୍ରୀ ହଉ, ବିଭିନ୍ନ ପ୍ରକାର ଆମର ସ୍କିଲ୍ ଡେଭଲପମେଣ୍ଟ କରିବା। ଶିମିଳିପାଳ ଯୋଜନା ଆମର ଡିଷ୍ଟ୍ରିକ୍ଟ ସ୍କିଲ୍ ଡେଭଲପମେଣ୍ଟ ଅଥରିଟି ତା ସହିତ ମିଶିକି ଜଏଣ୍ଟ ଭେଞ୍ଚରରେ ଶିମିଳିପାଳ ଫରେଷ୍ଟ ଡିପାର୍ଟମେଣ୍ଟ ସ୍ୱତନ୍ତ୍ର ହିସାବରେ ଗୋଟେ ଆମୋଏ ସାଇନ୍ କରିଛନ୍ତି ଏବଂ ପିଲାମାନଙ୍କୁ ଫାର୍ଷ୍ଟ ଫେଜ୍ରେ 60ଟା ପିଲାଙ୍କୁ ଅଣାହେଇଛି। ପରବର୍ତ୍ତୀ ସମୟରେ ଆହୁରି ସେମାନଙ୍କୁ ମ୍ୟାପିଂ କରିକି କେଉଁ କାଟେଗୋରିର ପିଲାମାନେ ସବୁ ଅଛନ୍ତି, ଡିପ୍ଲୋମା ଡିଗ୍ରୀ ପିଲାଙ୍କୁ ମଧ୍ୟ ଏଥିରେ ସ୍କିଲିଂ କରାହେବ।
0: ମୟୂରଭଞ୍ଜ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଶେଷ ହେବା ପରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଜିଲ୍ଲାରେ ମୋଟ 8,36,822 ଜଣ ଭୋଟର ରହିଛନ୍ତି। ଜିଲ୍ଲାରେ ପୁରୁଷଙ୍କ ତୁଳନାରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିବା ଏକ ଉଲ୍ଲେଖନୀୟ ଘଟଣା। ଏ ସମ୍ପର୍କରେ ଜିଲ୍ଲାପାଳ ହେମକାନ୍ତ ସୟ କହିଛନ୍ତି,
2: ଆଜି ଡେଟ୍ରେ ଆମ ଜିଲ୍ଲାରେ 8,36,822 ଭୋଟର୍ସ ଅଛନ୍ତି। ଟ୍ରାନ୍ସଜେଣ୍ଡର ବି ସିଷ୍ଟମ ଆଇଡେଣ୍ଟିଫାଏ କରିଛୁ ଆଉ ୟା ପରେ ବି ଆମର ପ୍ରୋସେସ୍ଟା ଚାଲିଥିବ। ତ ଆଜି ଆମର ରେକଗ୍ନାଇଜ୍ ପଲିଟିକାଲ ପାର୍ଟିଜ୍ ଏବଂ ସବୁ ବିଭିନ୍ନ ପଲିଟିକାଲ ପାର୍ଟିଜ୍ର ରିପ୍ରେଜେଣ୍ଟେଟିଭ୍ ଆସିଥିଲେ, ସମସ୍ତଙ୍କ ସାମ୍ନାରେ ଆମେ ଫାଇନାଲ୍ ପବ୍ଲିକେସନ୍ଟା କରିଛୁ ଇଲେକ୍ଟ୍ରାଲ ରୋଲ୍ 2026ର। ଆଉ ତାଙ୍କୁ ବି ସମସ୍ତଙ୍କୁ ଆମେ କପି ଦେଇଛୁ, ହାର୍ଡ କପି ବି ସେମାନେ ନେଇପାରିବେ, ତା ସହିତ ସଫ୍ଟ କପି ବି ଇଲେକ୍ସନ୍ କମିଶନ୍ ଅଫ୍ ଇଣ୍ଡିଆର ରେଜିଷ୍ଟ୍ରେସନ୍କୁ ନେଇପାରିବେ।
0: ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ସାଇନ୍ସ ପ୍ଲାନେଟୋରିୟମ ପରିସରରେ ଜିଲ୍ଲାସ୍ତରୀୟ ବିଜ୍ଞାନ ସେମିନାର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର 26ଟି ବ୍ଲକରୁ ଛାତ୍ରଛାତ୍ରୀମାନେ ଏଥିରେ ଅଂଶଗ୍ରହଣ କରି ବିଜ୍ଞାନ ଭିତ୍ତିକ ଚିନ୍ତନ, ଜ୍ଞାନ ଏବଂ ପ୍ରତିଭା ପ୍ରଦର୍ଶନ କରିଥିଲେ। ପ୍ରତିଯୋଗିତାରେ ଲେଡି ହାମିଲଟନ ହାଇସ୍କୁଲର ଛାତ୍ରୀ ସ୍ୱାଗତିକା ପଣ୍ଡା ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଗରୁଡ଼ବସା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବ୍ରହ୍ମଶଙ୍କର ମହାନ୍ତ ଦ୍ୱିତୀୟ ସ୍ଥାନ ଏବଂ ସାନଶୋଳ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରୀତିଲତା ବିନ୍ଧାଣୀ ତୃତୀୟ ସ୍ଥାନ ହାସଲ କରିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଶିମିଳିପାଳ ଜାତୀୟ ଉଦ୍ୟାନ ତଥା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ପ୍ରବେଶପଥ ପିଠାବଟାଠାରେ ଶିମିଳିପାଳ କାଫେକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଉଦ୍ଘାଟନ କରିଛନ୍ତି। ପର୍ଯ୍ୟଟକମାନେ ସେଠାରେ ବିଶ୍ରାମ ନେବା ସହିତ ମୟୂରଭଞ୍ଜର ପାରମ୍ପରିକ ଖାଦ୍ୟ ପାଇପାରିବେ। କାଫେରେ ଶିମିଳିପାଳ ଭ୍ରମଣ ପାଇଁ ଟିକେଟ୍ ବୁକିଂ କାଉଣ୍ଟର ଏବଂ ବନ୍ୟପ୍ରାଣୀ ଓ ପରିବେଶ ସମ୍ପର୍କିତ ପୁସ୍ତକ ପଢ଼ିବା ପାଇଁ ଏକ ଲାଇବ୍ରେରୀର ବ୍ୟବସ୍ଥା କରାଯାଇଛି। ସ୍ଥାନୀୟ ଅଞ୍ଚଳର ମହିଳାମାନଙ୍କୁ ତାଲିମ ପ୍ରଦାନ କରାଯାଇ ଶିମିଳିପାଳ କାଫେର ପରିଚାଳନା ଦାୟିତ୍ୱ ପ୍ରଦାନ କରାଯାଇଛି। ଜିଲ୍ଲାରେ ଶିଶୁ ଶ୍ରମମୁକ୍ତ ଗ୍ରାମ ପଞ୍ଚାୟତ ଗଠନ ପାଇଁ 44 ଦିନିଆ ଅଭିଯାନ ଆରମ୍ଭ ହୋଇଛି। ଜିଲ୍ଲାର 404ଟି ଗ୍ରାମ ପଞ୍ଚାୟତକୁ ସାମିଲ କରାଯାଇ ଶିଶୁ ଶ୍ରମ ନିରାକରଣ ପାଇଁ ସଚେତନତା ସୃଷ୍ଟି କରାଯିବ। ଶିଶୁ ଶ୍ରମିକମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ପୁନର୍ବାସ ଓ ଶିକ୍ଷା ପ୍ରଦାନର ବ୍ୟବସ୍ଥା କରାଯିବ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ।
3: ଜିଲ୍ଲା ହାଲଚାଲରେ ଶୁଣିଲେ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ଜିତେନ୍ଦ୍ର କୁମାର ନାୟକ। ଆକାଶବାଣୀ କଟକ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଆକାଶବାଣୀ କଟକ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meters ତଥା 972 kilohertz ଯୋଗେ। ଆକାଶବାଣୀ କଟକ ପ୍ରଚାର କରୁଛୁ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ।
0: ସୁଦୂରରୁ ସଦର,

0: ଏଇଠି ଫୁଲ
1: ହଁ
0: ଇଏ ପଲ୍ଲୀଗୀତଟି ମନକୁ ପାଇଲା ଟି
1: ବଢିଆ ଲାଗିଲା ପଲ୍ଲୀଗୀତଟି
0: ହଁ ସେମିତିଆ ଭଲ ଭଲ ଗୀତ ଶୁଣୁଥିବା ବସି
1: ଆମ ପେଟ ପାଟଣା କଥା ଆମେ ଚାଷୀ ବନ୍ଦୀ ଲୋକ ପେଟ ପାଟଣା କଥାଟା ଶୁଣିବା ନା ନାହିଁ
0: ନାଇଁ ନାଇଁ ସେଇଟା ମୁଖ୍ୟ କଥା ନା ଆଉ ସେଇ ଯୋଗୁ ତ ଆମେ ବୈଠକ ଘରେ ବସୁଛେ ଯଦି ପେଟ ପାଟଣା ବିଷୟରେ ଆଲୋଚନା ନ କରିବା ତାହେଲେ କେମିତି ହବ ଆଜି ପେଟ ପାଟଣାରେ ବଢିଆ ବିଷୟଟି ଅଛି ଆଜି ବିଷୟ ରହିଛି ଆଧୁନିକ ପ୍ରଣାଳୀରେ ଛତୁ ମଞ୍ଜି ଉତ୍ପାଦନ
1: ବଢିଆ ବିଷୟଟି ଅଛି
0: ହଁ ଏଇ ବିଷୟରେ ଆମର ଜଣେ ସଫଳ ଛତୁ ମଞ୍ଜି ଉଦ୍ୟୋଗୀ ଆମକୁ ବୈଠକ ଘରେ ସବିଶେଷ ତଥ୍ୟ ଦେବେ
1: ତେବେ ଆଲୋଚନାଟି ଶୁଣିବା
0: ମହାଶୟ ହେଉଛନ୍ତି ଇନ୍ଦିପୁର ଓଡ଼ପଡ଼ା ଢେଙ୍କାନାଳର ଦିଲୀପ କୁମାର ମୁଦୁଲି ତାଙ୍କ ସହିତ ଆମ କେନ୍ଦ୍ରର ରାଜୀବ କୁମାର ମାହୁନ୍ତ କଥା ହେଉଛନ୍ତି ଆସ ଶୁଣିବା
1: ଆଚ୍ଛା ହଉ
2: ଆଜ୍ଞା ନମସ୍କାର
3: ନମସ୍କାର ଆଜ୍ଞା
2: ମୁଦୁଲି ବାବୁ ଆପଣ କୃଷି କ୍ଷେତ୍ରରେ ନିଜକୁ ଆଗେଇ ନେଇଛନ୍ତି ଆପଣ ଚାଷ କାମ କରି ନିଜର ଆର୍ଥିକ ଭରଣ ପୋଷଣ ସହ ଯୋଉ ସଶକ୍ତ ସମୃଦ୍ଧ କରିଛନ୍ତି କେଉଁ କ୍ଷେତ୍ରରେ ଆପଣଙ୍କର ଅଧିକ ରୁଚି ରହିଛି
3: ମୋର ଅଧିକ ଯେହେତୁ ମୁଁ ଧାନ ଚାଷ କରେ ମଧ୍ୟ ପଞ୍ଚାୟତ ଘର ତ ବେଶୀ ରୁଚି ରହିଛି ମୋର ଉଦ୍ୟାନ କୃଷି ଉପରେ ଯୋଉଟାକି ମୁଁ ପଣେଇ ନେଇଛି ଛତୁ ଚାଷ ଓ ଛତୁ ମଞ୍ଜି ଉତ୍ପାଦନ
2: ଛତୁ ମଞ୍ଜି ବି ଉତ୍ପାଦନ କରନ୍ତି ଛତୁ ମଧ୍ୟ ଉତ୍ପାଦନ କରନ୍ତି ତେବେ ଛତୁ ଉତ୍ପାଦନ ଅନେକ ଜାଗାରେ ଦେଖିବାକୁ ମିଳୁଛି କିନ୍ତୁ ଛତୁ ମଞ୍ଜି ଉତ୍ପାଦନ ଗୋଟେ ଭିନ୍ନ କଥା ତା ପାଇଁ ଆପଣଙ୍କୁ ପ୍ରଥମେ ପ୍ରେରଣା କୋଉଠୁ ମିଳିଲା
3: ଯେହେତୁ ମୋ ଗାଁ ଇନ୍ଦୁପୁର ସେଠି ଆମର ପାଖାପାଖି 13 ଛତୁ ମଞ୍ଜି ୟୁନିଟ୍ ଅଛି ଯେଉଁମାନେ 1985-90 ମସିହାରୁ ଆରମ୍ଭ କରିଥିଲେ ସେମାନଙ୍କଠୁ ମୁଁ ଯେମିତିକି ସେଠି ଅଜୟ କୁମାର ପୃଷ୍ଟି ଲମ୍ବଧରପୁରରେ ବିଜୟ କୁମାର ସାହୁ ଏବଂ କିଛି କୃଷି ବିଜ୍ଞାନୀ ଏବଂ କିଛି ଯେମିତିକି ଆମର ଉଦ୍ୟାନ କୃଷି ଷ୍ଟାର ମାନଙ୍କ ପ୍ରେରଣା ଏମାନଙ୍କ ଠାରୁ ପ୍ରେରଣା ପାଇକି ମୁଁ ଆରମ୍ଭ କରିଥିଲି 2013 ମସିହାରେ ଛତୁ ମଞ୍ଜି ଉତ୍ପାଦନ କେନ୍ଦ୍ର
2: ସେତେବେଳେ ଆପଣଙ୍କ ବୟସ କେତେ ହେଇଥିଲା
3: ସେଇ 25-26 ବର୍ଷ ହେଇଥିଲା
2: ପଢାପଢି ସାର୍ କ'ଣ କରିଛନ୍ତି
3: ପଢା ତ ଯଦିଓ ଆମର ଚାଷୀ ଫ୍ୟାମିଲି ଆଉ ଘରର ବଡ଼ ପୁଅ ସେଥିପାଇଁ ମୁଁ ବେଶୀ ପଢିପାରିଲିନି ସେଇ +3 ଆଡମିସନ କରିକି ରହିଲି ମୁଁ ଆଉ
2: ସେଆଡ଼କୁ ଗଲି +2 ଶେଷ କରିଛନ୍ତି ତାପରେ ଆପଣ
3: +3 ଆଡମିସନ କଲି ବି କିନ୍ତୁ ଯେହେତୁ ଆର୍ଥିକ ଏତେ ସ୍ୱଚ୍ଛଳ ନଥିଲା ମୁଁ ସେତିକି ନ ଯାଇକି ଆକୁ ସାଙ୍ଗେ ସାଙ୍ଗେ ଉଦ୍ୟାନ କୃଷିକି ଆପଣେଇ ନେଇଥିଲି
2: ଏଇ ଯୋଉ ଛତୁ ମଞ୍ଜି ଉତ୍ପାଦନ ପାଇଁ କଥାଟି ମୁଣ୍ଡକୁ ଆସିଲା ଆପଣଙ୍କୁ ପରିବାର ତରଫରୁ ପ୍ରୋତ୍ସାହନ ମିଳିଥିଲା
3: ଆଜ୍ଞା ପରିବାର ତରଫରୁ ଯଦିଓ ଆର୍ଥିକ ସାହାଯ୍ୟ ଏତେ ଅଧିକା ମିଳିନଥିଲା ସେ ବ୍ୟାଙ୍କ ଲୋନ୍ରେ ଆରମ୍ଭ କରିଥିଲି ସେଇଟା ଗ୍ରାମ୍ୟ

0: ବ୍ୟାଙ୍କ ଦେଇଥିଲେ ମତେ ଜମା 60,000 ସେ ଦେଇଥିଲେ, ଆଉ କିଛି ବାପା ସାହାଯ୍ୟ କରିଥିଲେ ବୋଧେ 2 ଲକ୍ଷ ଭଳିଆ, ତାକୁ ନେଇକି ମୁଁ ଆରମ୍ଭ କରିଥିଲି ଛୋଟିଆ ଗୋଟେ ମେସିନ୍ ଆଣିକି ଅଟୋକ୍ଲେଭ୍। ସେଇଥିରେ ମୁଁ 250 ଲେଖା ସ୍ପଞ୍ଜ ବଟଲ ସେତେବେଳେ ବଟଲରେ ହଉଥିଲା, ତାକୁ ମୁଁ ଆରମ୍ଭ କରିକି 2012 ମସିହାର ଲାଷ୍ଟରେ ଆରମ୍ଭ କରିଥିଲି। 13 ରୁ ରନିଂ ସେଇଟା ହେଇଥିଲା,
1: ଧୀରେ ଧୀରେ
0: ଧୀରେ
1: ଆଗୁଆଇ।
0: ଧୀରେ ମୁଁ ଆଗେଇ ଥିଲି।
1: ତେବେ ଯେ ଆପଣ ବ୍ୟାଙ୍କରୁ ଋଣ ଆଣି ବାପାଙ୍କର ଆର୍ଥିକ ସହାୟତା ଏସବୁକୁ ପାଥେୟ କରି ଆରମ୍ଭ କଲେ, କିନ୍ତୁ ପରେ ଧୀରେ ଧୀରେ ଯେତେବେଳେ ଆପଣଙ୍କର ସେଇ ୟୁନିଟ୍ଟି ବଡ଼ ହେଲା, ସେତେବେଳେ ଆପଣ ସରକାରଙ୍କର ଯେଉଁ
0: ସରକାରଙ୍କର
1: ବିଭିନ୍ନ
0: ସେଇଟା
1: ଯୋଜନା,
0: ପ୍ରଥମେ ମୁଁ ସରକାରଙ୍କର ଯୋଜନା ନେଇଥିଲି ଉଦ୍ୟାନ କୃଷିରୁ, ସେଇଟା ହେଉଥିଲା ଆମର ପ୍ରୋଜେକ୍ଟ MIDH ରେ ଥିଲା, ସେଇଟା 15 ଲକ୍ଷ ନେଇଥିଲି। ସେଇ 17-18 ମସିହାରେ ମୁଁ ସେଇଟା ନେଇଥିଲି, ଏବଂ ତାପରେ 2023 ମସିହାରେ MKUI ଯୋଜନାରେ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ, ପୁଣି ଆଉ 15 ଲକ୍ଷ, ଏମିତି 30 ଲକ୍ଷ ହାତରୁ 10 ଲକ୍ଷ ଭଳିଆ ଯେଉଁ ଲାଭ ପଇସା ଥିଲା ତାକୁ ଇନଭେଷ୍ଟ କରିକି ଏମିତି ସର୍ବମୋଟ 40 ଲକ୍ଷରୁ ଟିକେ ଅଧିକା ହବ ଏବେ ରନିଂ ସେଇଟା ହଉଛି।
1: ତେବେ ଆପଣ ଯୋଉ ଆରମ୍ଭ କଲେ ଏଥିରେ ୟାର ପ୍ରୋସେସ କେମିତି, ମାନେ ଆମେ ଯୋଉ ଛତୁ ମଞ୍ଜି ଉତ୍ପାଦନ କରୁଛେ କେମିତି, କଣ କଣ ପ୍ରକ୍ରିୟା ଦେଇକି ଯାଉଛି, ଟିକେ ସଂକ୍ଷେପରେ ଆମର ଚାଷୀ ଭାଇ ଭଉଣୀ ମାନଙ୍କୁ ଜଣେଇବେ, ଯୋଉମାନେ ଆଗ୍ରହୀ ଥିବେ ସେ ଆଟଲିଷ୍ଟ ଜାଣିବେ।
0: ଆଜ୍ଞା, ଆମର ଏଥିପାଇଁ ଗୋଟେ ଲାବୋରେଟୋରୀ ଦରକାର ସ୍ପନ୍ ପ୍ରଡକ୍ସନ ପାଇଁ। ସେଥିରେ ଆମର ଯେମିତିକି ଇନକ୍ୟୁବେସନ୍ ଚାମ୍ବର, ଇନକ୍ୟୁବେସନ୍ ଚାମ୍ବର, ଅଟୋକ୍ଲେଭ୍ ରୁମ୍, ଆଉ ଲାମିନାର ଏୟାର ଫ୍ଲୋ ଚାମ୍ବର, ଏମିତି ସବୁ ବିଭିନ୍ନ ପ୍ରକାର ଜିନିଷ, ଷ୍ଟୋର୍ ରୁମ୍, ଅଫିସ୍ ରୁମ୍, ମିଡ଼ିଆ ରୁମ୍, ଏସବୁ ଜିନିଷ ଗୁଡ଼େ 8-10ଟି ରୁମ୍ ଆବଶ୍ୟକ ଅଛି।
1: ତ ସେଇ ଘର ଗୁଡ଼ିକ ବନେଇବା ପାଇଁ ସରକାରୀ
0: ଆଜ୍ଞା
1: ସହାୟତା ମିଳେ।
0: ଆଜ୍ଞା, ସେଇଥିପାଇଁ MIDH ରେ ଗୋଟିଏ ପ୍ରୋଜେକ୍ଟ ଏବଂ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ 2ଟି ପ୍ରୋଜେକ୍ଟ ନେଇଛି ସରକାରଙ୍କ ଠାରୁ, ଯେଉଁଟାକି 2ଟା ଯାକ ବୋଧେ ସେଇ 40%ରେ, ଯେହେତୁ ଗଭର୍ଣ୍ଣମେଣ୍ଟର
1: ସବସିଡି
0: ଅଛି।
1: 40% ମିଳୁଛି।
0: ଆଜ୍ଞା, ଲେଡ଼ିଜ୍ ମାନଙ୍କ ପାଇଁ ଅଛି 50% ଏବଂ ପୁରୁଷମାନଙ୍କ ପାଇଁ ଅଛି 40%। 40%ରେ ମୁଁ 2ଟା ପ୍ରୋଜେକ୍ଟ ଆଭେଲ୍ କରିଛି, ସେଇଥିରେ ଏଇସବୁ ଗୁଡ଼ାକ ହେଇଛି, ମାନେ ବୋରିଂ ହେଲା, ଅଟୋକ୍ଲେଭ୍ ହେଲା, ଲାମିନାର ଏୟାରଫ୍ଲୋ, ଟୋଟାଲ ଲ୍ୟାବ୍ଟା ସେଟଅପ୍ ହେଇଛି। ପ୍ରଥମେ ଆକୁ କ'ଣ କରାଯାଏ ନା, ଗହମଟାକୁ ଫାଷ୍ଟ ବଏଲିଂ କରାଯାଏ, ତ ବଏଲିଂ କରିବା ପୂର୍ବରୁ ପ୍ରଥମେ ଗହମକୁ କ୍ଲିନିଂ କରାଯାଏ ଭଲ ଭାବରେ, ଯେମିତିକି ସେଥିରେ ଗହମ ବ୍ୟତୀତ ଅନ୍ୟ ମାଟି ବା ତାର ଗୋଡ଼ି କି ସେଥିରେ ଗହମର ପତ୍ର ଏସବୁ କିଛି ଯେମିତି ନଥିବ, କି ଗହମ ଖରାପ ହେଇନଥିବ, ଭଲ ଗହମ, ତାକୁ ଆମେ କ୍ଲିନିଂ କରିସାରିଲା ପରେ ପ୍ରଥମେ ତାକୁ ବଏଲିଂ କରାଯାଏ, ମାନେ ଏମିତି ବଏଲିଂ ହେବ କି ଯେମିତି ସେଇଟା ଫାଟି ନଥିବ, ଗହମଟା ଫାଟିବନି କିନ୍ତୁ ସିଝିଥିବ,
1: ଆଚ୍ଛା
0: ଭଲ ଭାବରେ ସିଝିଥିବ। ତାକୁ ପ୍ରଥମେ ସେଥିରୁ ବାହାର କରିକି ଆମର ଫ୍ୟାନ୍ରେ ସେଇ
1: ଥଣ୍ଡା
0: ଲ୍ୟାବ୍
1: କରିଦେବେ,
0: ଭିତରେ ଥଣ୍ଡା କରାଯାଏ, କୁଲିଂ କରାଯାଏ। କୁଲିଂ ହେଇସାରିଲା ପରେ ପାଖାପାଖି 1.5 ଘଣ୍ଟା 2 ଘଣ୍ଟା ଲାଗେ କୁଲିଂ ହେବା ପାଇଁ। ତାପରେ ସେଥିରେ ଆମର ପର୍ କେଜି 20 ଗ୍ରାମ ହିସାବରେ କ୍ୟାଲସିୟମ କାର୍ବୋନେଟ୍ ସେଥିରେ ଗୋଳାଯାଏ। ଗୋଳେଇବା ଦ୍ୱାରା କ'ଣ ହୁଏ କି, ଆମର ଯେହେତୁ କ୍ଷାରିୟରେ ଅଧିକା ମାଇସିଲିୟମଟା ଠିକ୍ରେ ରାଇଟଲି,
1: ମାଇସିଲିୟମ
0: ଆଜ୍ଞା ଛତୁ ଫିମ୍ପିଟା,
1: ଫିମ୍ପିଟା
0: ମାଇସିଲିୟମଟା ଯେମିତି ରାଇଟଲି ଗ୍ରୋଥ ସେଥିରେ ଭଲ ହୁଏ ବୋଲି, ତେଣୁ କ୍ୟାଲସିୟମ। ଆଉ ଗୋଟେ କାମ ହେଲା, ଯାହା ୱାଟର ଥିବ ତାକୁ କଣ୍ଟେନ୍ କରିକି ସେ
1: ରଖିବ।
0: ନେଇଯାଏ। ଆଜ୍ଞା, ଯଦି ବଟଲିଂ ହେବାର ଥିବ 200 ଗ୍ରାମ ବାଲା ବଟଲ, ମାନେ ମଞ୍ଜିଟା 200 ଗ୍ରାମ ହେବାର ଥିବ ତାହେଲେ ବଟଲିଂ ହେବ। ଯଦି 500 ଗ୍ରାମ ହିସାବରେ କରାହୁଏ, ଏବେ ପିପିରେ କରାହଉଛି, କାରଣ ଧୀରେ ଧୀରେ ମୁଁ ବଟଲକୁ ଆଭଏଡ୍ କରିକି ପିପିରେ ଏବେ କରୁଛି,
1: ପିପି ମାନେ ପଲିଥିନ ପ୍ୟାକିଂ।
0: ପଲିଥିନ ପ୍ୟାକିଂ ହେଉଛି, ଯେହେତୁ ବଟଲଟା ଟିକେ ମା ମାନେ ନେଇକି ପକାଉଛନ୍ତି, ସେମାନେ ହାତ କଟିଯିବାର ଚାନ୍ସ ଥାଏ, କି ଆଖିରେ ପଶି, ମାନେ ଆଖିରେ ବାଜିଯାଏ, କି କେତେବେଳେ ଛତୁ ତୋଳିଲା ବେଳେ ସେଇଟା ହାତରେ ପଶିଯାଏ, ଏସବୁ ସମସ୍ୟା ଥିବା ହେତୁ, ବା ଟ୍ରାନ୍ସପୋର୍ଟିଂ ଅଧିକା ଗାଡ଼ି ଦରକାର ହେଉଥିବାରୁ ଟ୍ରାନ୍ସପୋର୍ଟିଂ ସହଜରେ ହୁଏନି ବୋଲି, ସେଟାକୁ ଆମେ ବନ୍ଦ କରିକି ଏବେ ପିପିରେ ପଲିଥିନ ପ୍ୟାକ୍ କରୁଛୁ। 500 ଗ୍ରାମ ପର ପ୍ୟାକେଟ୍ ହେଉଛି, କେଜିକିଆ କେମିତି ହେଇପାରିବ ତା ଉପରେ ମଧ୍ୟ
1: କାମ
0: ଚାଲିଛି।
1: କରାଯାଉଛି।
0: ଆଜ୍ଞା,
1: ତେଣୁ ସାର୍ ଆପଣ ଯୋଉ କହିଲେ ବଟଲରେ ପ୍ୟାକିଂ କରନ୍ତି, ସେ କାଚ ବୋତଲ ଗୁଡ଼ିକ କୋଉଠୁ ଆପଣ ପୁଣି
0: ସେଇଟା
1: ସଂଗ୍ରହ
0: ଆମର
1: କରନ୍ତି?
0: ପ୍ରାୟତଃ ବେଶୀ ଆସେ କଟକରୁ ହିଁ ଯାଏ, ଯେହେତୁ କବାଡ଼ିଆ ମାନେ ସବୁ ତାକୁ କଲେକ୍ସନ କରିକି ୱାଶ କରିକି ଆମେ ତାକୁ ପୁଣି ରିସାଇକ୍ଲିଂ କରିକି ଏଥିରେ ୟୁଜ୍ କରୁଛୁ, ସ୍ପନ୍ରେ, ମସରୁମ୍ ସ୍ପନ୍ରେ।
1: କିନ୍ତୁ ଆପଣଙ୍କୁ ଯୋଉ କହିଲେ ପଲିଥିନ ପ୍ୟାକ୍ ଅନୁସାରେ ଜିନିଷଟି ଟିକେ
0: ପଲିସନ
1: ଶସ୍ତା ହଉଥିବ,
0: ଶସ୍ତା ଟିକେ ହେଉଛି, ଟ୍ରାନ୍ସପୋର୍ଟିଂ ପାଇଁ ଭଲ ହେଉଛି, ଆଉ ପ୍ରତ୍ୟେକ ଚାଷୀ ପାଇଁ ଏଇଟା ବହୁତ ଗୋଟେ ଆଦରଣୀୟ ହେଇଯାଇଛି। ଆକୁ ଇଜିଲି ସମସ୍ତେ ନେଇପାରୁଛନ୍ତି, ଆଉ ଆକୁ ଇଜିଲି କଟ୍ କରିକି ସେଥିରୁ ଇଜିରେ ବାହାର କରିକି ସମସ୍ତେ ପକେଇ ପାରୁଛନ୍ତି,
1: ଆଜ୍ଞା।
0: ମାନେ ବଟଲିଂ ହେଇସାରିଲା ପରେ ବା ପିପି

0: ଡିସି ମାନେ ଅଛନ୍ତି, କୋଡିନେଟର ମାନେ, ତାଙ୍କ ସହିତ ଯୋଗାଯୋଗ କରି କରିକି କରିକି ସିଏ ତାଙ୍କୁ କୁହାଯାଏ, ତାଙ୍କ ସହିତ ଯୋଗାଯୋଗ କରିକି ପ୍ରୋଜେକ୍ଟ କରିବା ପାଇଁ।
1: ତେବେ ଆପଣ କହିଲେ ଯେ ଆପଣ ଉଦ୍ୟାନ କୃଷି ପ୍ରତି ରୁଚି ରଖିଛନ୍ତି, ଛତୁ ମଞ୍ଜି ଏବଂ ଛତୁ ଉତ୍ପାଦନ କରୁଛନ୍ତି, ଏହା ଛଡ଼ା ଆଉ କ'ଣ ଆପଣଙ୍କର ରହିଛି?
0: ଏହା ସହିତ ଧାନ ହେଉଛି 5 ଏକର, ତା ସହିତ ତୈଳବୀଜ 2 ଏକର 2.5 ଏକର ହୁଏ, ଯେମିତିକି ରାଶି ତାକୁ ମଧ୍ୟ ହୁଏ। ଯେହେତୁ ଜଙ୍ଗଲ ଏବେ ହାତୀ ବେରାଇ ମାନେ ସବୁ ନଷ୍ଟ କରୁଛନ୍ତି, ଆଗକୁ ଇନ୍ ଫ୍ୟୁଚରରେ ପ୍ଲାନିଂ ରଖିଛି ତାକୁ ବଟମ ଛତୁ ୟୁନିଟ୍ କରିବି, ବା ଅନ୍ୟ କିଛି ନୂଆ ଭେରାଇଟିର ଯେଉଁ ଛତୁ ଆସୁଛି
1: ଆଜ୍ଞା,
0: ଯେମିତି ସିଟାକ ହେଲା, ଜ୍ଞାନଡର୍ମା ହେଲା, ସେ ଉପରେ ମଧ୍ୟ ରୁଚି ଅଛି ଯଦି ପ୍ରପର ଜାଗା ହେଇଯାଏ। ଆଉ ଗଭର୍ଣ୍ଣମେଣ୍ଟ ତ ସହଯୋଗ ସହାୟତା ସଦାବେଳେ ଅଛି, ତାକୁ ମୁଁ ଆଭେଲ କରିପାରିବି, ତେଣୁ ସେ ଦିଗରେ ମୁଁ ଆଗେଇବି।
1: ସବୁଠୁ ବଡ଼ ଜିନିଷ, ଆଜି ଆମେ ଯଦି ଗୋଟେ ଜିନିଷ ଉତ୍ପାଦନ କରୁଛେ ତାକୁ ବିକ୍ରି କରିବାଟା,
0: ଆଜ୍ଞା,
1: ଆପଣଙ୍କ ପାଖରେ ମାର୍କେଟ ଉପଲବ୍ଧ ଅଛି ନା ଜିନିଷ ବଞ୍ଚିଯାଏ, ବା କୌଣସି ବ୍ୟବସାୟୀ ଯଦି ଆପଣଙ୍କଠୁ ନିଅନ୍ତି ବାକି ପଡ଼ିଯାଏ ଯାହାକି ଆପଣଙ୍କୁ କ୍ଷତି ଭରଣା କରିବାକୁ ପଡ଼େ, ଏଭଳି କିଛି ପରିସ୍ଥିତି ଉପୁଜେ କି?
0: ସେମିତି ଏପର୍ଯ୍ୟନ୍ତ କିଛି ପ୍ରୋବ୍ଲେମ ଆସିନି, ବେଳେବେଳେ ଆସେ, ଅଳ୍ପ ସେ ଅଳ୍ପ ସମୟ ପାଇଁ ଆସେ, ତ ତାକୁ ଆମେ ଟ୍ୟାକେଲ କରିଦେଉ। ଆମ ପାଖରେ ଓଡ଼ିଶା, ଏଡ଼େ ବଡ଼ ଓଡ଼ିଶା, 30 ଜିଲ୍ଲା ପଡ଼ିଛି, ତା ସହିତ ଓଡ଼ିଶା ବାହାରେ ବାହାର ରାଜ୍ୟକୁ ଯାଉଛି, ସେମିତି କିଛି ଅସୁବିଧା ହେଇନି କି ଆଗାମୀ ଭବିଷ୍ୟତରେ ଅସୁବିଧା ହେବ ନାହିଁ।
1: କୁଆଡ଼େ କୁଆଡ଼େ ଆପଣ ସପ୍ଲାଇ କରୁଛନ୍ତି?
0: ସପ୍ଲାଇ କିଛି ଯାଉଛି ରାଉରକେଲା ଯାଉଛି, ବରଗଡ଼ ଯାଉଛି, ସମ୍ବଲପୁର ଜିଲ୍ଲାକୁ କିଛି ଯାଉଛି, ଛତିଶଗଡ଼ ଅଞ୍ଚଳକୁ କିଛି ଯାଉଛି, ଓଡ଼ିଶା ବାହାରକୁ ପଡ଼ୋଶୀ ରାଜ୍ୟକୁ, ତା ସହିତ ଆମର କଟକ, ଢେଙ୍କାନାଳ, ଅନୁଗୁଳ, ତାଳଚେର, ନିୟରେଷ୍ଟ ମୁଁ ଢେଙ୍କାନାଳ ଜିଲ୍ଲା ସହିତ ଯୋଡ଼ି ହେଇଥିବା ପଡ଼ୋଶୀ ଜିଲ୍ଲା ଗୁଡ଼ିକୁ ଯାଉଛି, ତା ସହିତ ଭଦ୍ରକ ଜିଲ୍ଲାରୁ କିଛି ଅର୍ଡ଼ର ଆସୁଛି, ସିଆଡ଼େ ବି ପ୍ଲାନିଂ ରଖିଛି, ନେକ୍ସଟ ଇୟରକୁ ଯିବ। ତା ଝାରସୁଗୁଡ଼ା ଯିବାର ପ୍ଲାନିଂ ଅଛି, କିଛି ଅର୍ଡ଼ର ଆସିଛି ଏ ବର୍ଷ।
1: ଆପଣ ଏଇ ଯେଉଁ ସବୁ ବିଭିନ୍ନ ଛତୁ ଉତ୍ପାଦନକାରୀଙ୍କ ସହ ଯୋଗାଯୋଗ ରଖିକି ନିଜର ଯେଉଁ ଛତୁ ମଞ୍ଜି ଉତ୍ପାଦନ ହେଉଛି ତାକୁ ଆପଣ ଦେଉଛନ୍ତି, କିନ୍ତୁ ସରକାରଙ୍କ ତରଫରୁ ଆପଣଙ୍କୁ କିଛି ସୁବିଧା ସୁଯୋଗ ମିଳିଛି କି ନିଜର ଯାହା ଉତ୍ପାଦ ରହିଛି ତାକୁ ବିକ୍ରି କରିବା ପାଇଁ, କିଛି ମାର୍କେଟ ଲିଙ୍କେଜ ବା ଏଭଳି କୌଣସି ବ୍ୟବସ୍ଥା ରହିଛି?
0: ନାଇଁ, ସେମିତି ତ ଗଭର୍ଣ୍ଣମେଣ୍ଟ ତରଫରୁ ଆମକୁ କିଛି ମାର୍କେଟ ମିଳିନି, ମାର୍କେଟର ଅଭାବ ନାହିଁ ଯେହେତୁ, ଆମ ପାଖରେ ଅସୁବିଧା ହେଇନି, ସେମିତି କିଛି ଗଭର୍ଣ୍ଣମେଣ୍ଟ ତରଫରୁ ମାର୍କେଟିଂ ପାଇଁ କିଛି ଇଏ ମିଳିନି, କିନ୍ତୁ ବେଳେବେଳେ ସେମାନେ ପଠେଇ ଦିଅନ୍ତି ବି ଆମ ପାଖକୁ, କି ବି କିଛି କଷ୍ଟମର ପଠେଇ ଦିଅନ୍ତି ଆମ ପାଖକୁ, ଚାଷୀମାନଙ୍କୁ ଯେଉଁମାନେ ଖୋଜନ୍ତି ଯାଇକି ଅଫିସିଆଲିରେ ଯେ ଏଠି ଛତୁମଞ୍ଜି ମିଳୁଛି କି ନାହିଁ, ତ ସେମାନେ ଆମ ପାଖକୁ ଡାଇରେକ୍ଟରେ ପଠେଇ ଦିଅନ୍ତି। ଯଦି ନିଜ ଡିଷ୍ଟ୍ରିକ୍ଟରୁ କିଛି ପଠାନ୍ତି, ବାହାର ଡିଷ୍ଟ୍ରିକ୍ଟରୁ ମଧ୍ୟ ସେମାନେ ପଠେଇ ଦିଅନ୍ତି ଆମ ପାଖକୁ, ତେଣୁ ଅଭାବ ଏପର୍ଯ୍ୟନ୍ତ ହେଇନି ମଞ୍ଜି ପାଇଁ। ତ ମୋର ପର୍ ଡେ ଧରାଯାଉ 2 କ୍ୱିଣ୍ଟାଲ ହେଉଛି ପ୍ରଡକ୍ସନ ମଞ୍ଜିଟା, ତ ଓଭର ରହୁଛି 3 କ୍ୱିଣ୍ଟାଲ 3.5 କ୍ୱିଣ୍ଟାଲ ଅର୍ଡ଼ର ରହୁଛି, ଯେଉଁଟାକି ମୁଁ ଏ ବର୍ଷ ଆଭେଲ କରିପାରୁନି, 3 ରୁ 4 କ୍ୱିଣ୍ଟାଲ କରିପାରୁନି, ସେଇଟା ନେକ୍ସଟ ଇୟରକୁ 4 କ୍ୱିଣ୍ଟାଲ ବା 3 କ୍ୱିଣ୍ଟାଲ ହେବ, ଯେଉଁଟାକି ଏବେ ପ୍ରଫିଟ୍ ରହୁଛି, ଛତୁକୁ ଛାଡ଼ିଦେଲେ ସ୍ପନ୍ରୁ ଖାଲି ରହୁଛି ପ୍ରଫିଟ୍ 56,000 ପର୍ ମନ୍ଥ ରହିଯାଉଛି, ଗୋଟେ ଗୋଟେ ମାସରେ ବି 1 ଲକ୍ଷ ଟଚ୍ କରୁଛି,
1: ସେଇଟା
0: ନେକ୍ସଟ ଇୟରକୁ ପର୍ ମନ୍ଥ 1 ଲକ୍ଷ ଏଭବ ହେବ, କଳେବର ବୃଦ୍ଧି ହେବ, ତ ସେଥିରେ ଆମେ ଘରୁ ଲାଗୁଛୁ 7-8 ଜଣ, ସେଠୁ ଲେବର ବି ଆଉ 7-8 ଜଣ ଯୋଡ଼ି ହେବେ, ଏମିତି 16 ଜଣ ହେଇଗଲେ ସେଟା ପାଖାପାଖି 1 ଲକ୍ଷ ସେ ଏଭବ।
1: ମାନେ ଆପଣ ପରିବାର ଲୋକ ମଧ୍ୟ ଏଥିରେ ସମସ୍ତେ?
0: ଆଜ୍ଞା ଆଜ୍ଞା, ସମସ୍ତେ
1: ପରିଶ୍ରମ
0: କରୁଛନ୍ତି, ଆମେ ଟୋଟାଲି ଫ୍ୟାମିଲି ଆମର 16 ଜଣ ଜଏଣ୍ଟରେ ଅଛନ୍ତି, ତ ସମସ୍ତେ ସାହାଯ୍ୟ ସହଯୋଗ କରୁଛନ୍ତି।
1: ତେବେ ସାର୍, ସବୁଠୁ ବଡ଼ କଥା ଯେ ଆପଣଙ୍କର ପରିବାରର ସହଯୋଗ ରହିଛି,
0: ମାନେ ପରିବାରର ସହଯୋଗ ସହିତ ଆମର ବ୍ଲକ ଲେବୁଲ ଅଫିସର ହୁଅନ୍ତୁ, ମାନେ କୃଷିର ହୁଅନ୍ତୁ, ଉଦ୍ୟାନ କୃଷିର ହୁଅନ୍ତୁ, ବା ଆମର କୃଷି ବିଜ୍ଞାନ କେନ୍ଦ୍ର ହୁଅନ୍ତୁ, ବା ଆମର ଓଇଟିର ଯେଉଁମାନେ ଟ୍ରପିକାଲ ମସରୁମ୍ ରିସର୍ଚ୍ଚ ସେଣ୍ଟରର ଯେଉଁ ସାର୍ ମାନେ ବା ମ୍ୟାଡ଼ାମ ମାନେ ଅଛନ୍ତି, ସେମାନଙ୍କର ସହଯୋଗ ସଦାବେଳେ ଅଛି, ସେମାନଙ୍କର ପ୍ରେରଣା ଯୋଗୁଁ ଆମେ ପହଞ୍ଚିପାରୁଛୁ। ଆଉ ଏଇଠି ଗୋଟିଏ ଜିନିଷ ମୁଁ କହିବି, ଆମର ଯୁବକ ଯୁବତୀମାନଙ୍କୁ ଆହ୍ୱାନ ଯେ ସେ ଆସନ୍ତୁ, ଚାଷକୁ ଅନାଦର ନ କରନ୍ତୁ, ଆଦରିକି ଆଦର ନେଇକି ଆପଣ ନେଇକି ଆସନ୍ତୁ, ଏଥିରେ ଫ୍ୟୁଚର ଅଛି।
1: ତେବେ ମୁଦୁଲି ବାବୁ, ଆପଣ ବହୁତ ସୁନ୍ଦର କଥା କହିଲେ, ନିଜର ଅଭିଜ୍ଞତା ବାଣ୍ଟିବା ସହ ଆମର ଯେଉଁ ଯୁବ ଭାଇ ଭଉଣୀମାନେ ଅଛନ୍ତି, କୃଷିକୁ ଏକ ଉଦ୍ୟୋଗ ରୂପେ କରିବା ପାଇଁ ଚାହୁଁଛନ୍ତି, ସେମାନଙ୍କୁ ମଧ୍ୟ ଆପଣ ପ୍ରେରଣା ଦେଇଛନ୍ତି, ସେଥିପାଇଁ ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ନମସ୍କାର।

0: ଆଇଡି ଫୁଲ, ଇଏ ସବୁ କଥା ମନ ଦେଇ ଶୁଣିଲ ତ?
1: ହଁ ଶୁଣିଲି, ଟିପା ଖାତାରେ ଟିପିକି ରଖିଛି, କାମରେ ଲଗେଇବି।
0: କାମରେ ଲଗେଇଲେ ଯାଇକି ଆମେ ଦି ପଇସା ଅଧିକ ରୋଜଗାର କରିପାରିବା। ଦେଖୁଛ ତ ଛତୁର କେତେ ଚାହିଦା ରହୁଛି। ଯଦି ଆମେ ମଞ୍ଜି ଉତ୍ପାଦନ ଜାଣିଦେବା ତାହେଲେ ଛତୁ ମଧ୍ୟ ଉତ୍ପାଦନ କରିପାରିବା, ଆଉ ମଞ୍ଜିରୁ ମଧ୍ୟ ଅଧିକ ଲାଭ କରିପାରିବା। ହଉ, ଇଏ ସବୁବେଳେ ସବୁ ଜିନିଷର ବଜାର ଦର ମଧ୍ୟ ଆମ ଚାଷୀ ଭାଇମାନେ ଜାଣିବା ଦରକାର। ତାହେଲେ ବଜାର ଦର ଟି କହୁଛି, ଶୁଣ।
1: ଆଚ୍ଛା ହଉ।
2: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିପଣନ ଓ ନିରୀକ୍ଷଣ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ ଓଡ଼ିଶା ରାଜ୍ୟ ପାଇଁ ସର୍ବୋଚ୍ଚ ପନିପରିବା ଦର ହେଉଛି ପିଆଜ କିଲୋ ପ୍ରତି 55-60 ଟଙ୍କା, ବିଲାତି ବାଇଗଣ କିଲୋ ପ୍ରତି 60-70 ଟଙ୍କା, ବାଇଗଣ କିଲୋ ପ୍ରତି 40-60 ଟଙ୍କା, ପୋଟଳ କିଲୋ ପ୍ରତି 40-80 ଟଙ୍କା, ବିନ୍ସ କିଲୋ ପ୍ରତି 70-100 ଟଙ୍କା, ଭେଣ୍ଡି କିଲୋ ପ୍ରତି 60 ଟଙ୍କା, କଞ୍ଚା ଲଙ୍କା କିଲୋ ପ୍ରତି 200 ଟଙ୍କା, ଅଦା କିଲୋ ପ୍ରତି 250 ଟଙ୍କା, ରସୁଣ କିଲୋ ପ୍ରତି 400 ଟଙ୍କା, ଫୁଲକୋବି କିଲୋ ପ୍ରତି 30-40 ଟଙ୍କା, ବନ୍ଧାକୋବି କିଲୋ ପ୍ରତି 30-40 ଟଙ୍କା, କଖାରୁ କିଲୋ ପ୍ରତି 12-20 ଟଙ୍କା। ମନେ ରଖନ୍ତୁ, ପ୍ରକାଶ କରାଯାଇଥିବା ପନିପରିବାର ଦର ବିଭିନ୍ନ ଜିଲ୍ଲା ତଥା ହାଟ ବଜାରରେ ଖାଉଟିମାନଙ୍କର ଆବଶ୍ୟକତା ଓ ପନିପରିବାର ଉପଲବ୍ଧତା ଅନୁସାରେ କମ୍ ବେଶୀ ହେବାର ସମ୍ଭାବନା ରହିଛି।
0: ହେଇଡି ଫୁଲ, ଇଏ ବଜାର ଦର ତ ଶୁଣିଲ, ତାହେଲେ ଏବେ ଆମେ ଟିକେ ପାଣିପାଗ ଶୁଣିବା, ବୈଠକରୁ ଉଠିବା।
1: ହଉ ତାହେଲେ।
2: ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ମିଳିଥିବା ସୂଚନା ଅନୁଯାୟୀ ଆଗାମୀ 24 ଘଣ୍ଟା ମଧ୍ୟରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପାଗ ଶୁଖିଲା ରହିବାର ସମ୍ଭାବନା ଅଛି।
3: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର।
4: ପ୍ରଧାନମନ୍ତ୍ରୀ କିସାନ ମାନଧନ।

0: ଶେଷ ହେଲା ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ ଆକାଶବାଣୀ କଟକ।
1: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିଆରେ ସମୟ ବର୍ତ୍ତମାନ ରାତି 8ଟା। ଶ୍ରୋତାବନ୍ଧୁ, ଆରମ୍ଭ କରୁଛୁ ଆପଣମାନଙ୍କ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ, ହେଲେ ଶୁଣିପାରିବେ ଏହି ବିଜ୍ଞାପନ ପରେ ପରେ।
2: ପିଏମ୍ କିଷାନ ହିତାଧିକାରୀଙ୍କ ପାଇଁ ଜରୁରୀ ସୂଚନା। ଯୋଗ୍ୟ ଚାଷୀଙ୍କ ନିକଟରେ ସହାୟତା ପହଞ୍ଚାଇବା ଏବଂ ଡାଟାବେସ୍କୁ ସ୍ୱଚ୍ଛ ଓ ନିର୍ଭୁଲ କରିବା ପାଇଁ ଭାରତ ସରକାର ଆରମ୍ଭ କରୁଛନ୍ତି ଏକ ସ୍ୱତନ୍ତ୍ର ଅଭିଯାନ। ଅକ୍ଟୋବର 2ରୁ 31 ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଚାଲିବ ଏହି ଅଭିଯାନ। ପିଏମ୍ କିଷାନ ଯୋଜନାର ଆର୍ଥିକ ସହାୟତା ନିରବଚ୍ଛିନ୍ନ ଭାବେ ପାଇବା ପାଇଁ ଏଗ୍ରିଷ୍ଟାକ୍ ପୋର୍ଟାଲରେ କୃଷକ ପଞ୍ଜୀକରଣ, ବ୍ୟାଙ୍କ ଖାତା ସହ ଆଧାର ସିଡିଂ ଏବଂ ଇ-କେୱାଇସି କରିବା ବାଧ୍ୟତାମୂଳକ। ଏଥିପାଇଁ ପଞ୍ଚାୟତସ୍ତରୀୟ କୃଷି କର୍ମଚାରୀ, ରାଜସ୍ୱ ଅଧିକାରୀ କିମ୍ବା ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି ପ୍ରକ୍ରିୟା ତୁରନ୍ତ ସମ୍ପୂର୍ଣ୍ଣ କରନ୍ତୁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।

ପରବର୍ତ୍ତୀ ଅନୁରୋଧର କଥାଚିତ୍ର ଆସିକି ଦ୍ୱୈତକଣ୍ଠରେ ଗାଇଛନ୍ତି ଅନୁରାଧା ପଡ଼ୱାଲ ଏବଂ ଉଦିତ ନାରାୟଣ। ଶ୍ରୋତା ବନ୍ଧୁ, ଅନୁରୋଧ କରିଥିବା ଶ୍ରୋତାବନ୍ଧୁମାନେ ହେଲେ ସୁଳିଆପଦା ବଣଗାଁରୁ ରଞ୍ଜିତା, ମଧୁମିତା, ଡୋନି, ଅନିତା, ଚିତା, ରାମ, ଚନ୍ଦୁ, ଦିନେଶ, ସ୍ୱିଟି, ପାୟଲ, ଅଜିତ, ରଞ୍ଜିତ ଏବଂ ତାଙ୍କର ସାଥୀ ଶ୍ରୋତା। ଶୁଣନ୍ତୁ କଥାଚିତ୍ର ଆସିକି।

କାର୍ଯ୍ୟକ୍ରମର ଶେଷ ଅନୁରୋଧ କଥାଚିତ୍ର ବ୍ରହ୍ମଚାରୀ ଗାଇଛନ୍ତି ସୁମନ କଲ୍ୟାଣପୁରୀ ଏବଂ ମହମ୍ମଦ ରଫି। ଏହି କଥାଚିତ୍ରର ଗୀତ ଶୁଣିବାକୁ ମୁଁ ବହୁତ କରିଛନ୍ତି ଆପଣମାନେ ହେଲେ ବାରିପଦା ବାଗଡ଼ା ରୋଡ଼ରୁ ବାବୁ ନରସିଂହ ଟିକିନା ଡମରୁ ପିଣ୍ଟୁ କୁନା ଅମିତା ମିଟୁ କ୍ରିଷ୍ଣା କୁଶ କାଳିଆ କମଳା ସନ୍ତୋଷ ସୁନି ସୋନାଲି ରୂପାଲି ଡୁଡୁଲ ଗୀତା ମିନତୀ ମନ୍ମଥ ଏବଂ ତାଙ୍କର ପରିବାରବର୍ଗ।

0: ଶ୍ରୋତା ବନ୍ଧୁ, ଏଇଠି ରଖୁଛୁ ଆଜିର ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆଜିର କଥାଚିତ୍ର ଗୁଡ଼ିକ ଥିଲା ମନ, ସାୱନ ଭାଦୋ, ନେଇ ପଡ଼ୋଶନ, ଆଶିକି ଏବଂ ବ୍ରହ୍ମଚାରୀ। ଶ୍ରୋତା ବନ୍ଧୁ, ଆପଣମାନେ ଅନୁରୋଧରେ ହିନ୍ଦୀ କଥାଚିତ୍ରର ଗୀତ ଶୁଣିବାକୁ ଚାହୁଁଥିଲେ ଆମକୁ ଚିଠି ଲେଖନ୍ତୁ। ଆମ ଠିକଣା ହେଉଛି ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା, ପିନ୍ 7577002। ଶ୍ରୋତା ବନ୍ଧୁ, ଆରମ୍ଭ କରୁଛୁ ଆପଣମାନଙ୍କ ଅନୁରୋଧରେ ଚିଠି ପ୍ରଶ୍ନର ଉତ୍ତରକୁ ନେଇ କାର୍ଯ୍ୟକ୍ରମ ସମୀପେଷୁ। ପ୍ରଯୋଜନା କରିଛନ୍ତି ଏବଂ ଉପସ୍ଥାପନରେ ଅଛନ୍ତି ବୀଣାପାଣି ସିଂ ଏବଂ ନିବେଦିତା ବାରିକ। ଶୁଣିପାରିବେ ଏହି ବିଜ୍ଞାପନ ପରେ ପରେ।
1: ପିଏମ୍ କିଷାନ ହିତାଧିକାରୀଙ୍କ ପାଇଁ ଜରୁରୀ ସୂଚନା। ଯୋଗ୍ୟ ଚାଷୀଙ୍କ ନିକଟରେ ସହାୟତା ପହଞ୍ଚାଇବା ଏବଂ ଡାଟାବେସ୍କୁ ସ୍ୱଚ୍ଛ ଓ ନିର୍ଭୁଲ କରିବା ପାଇଁ ଭାରତ ସରକାର ଆରମ୍ଭ କରୁଛନ୍ତି ଏକ ସ୍ୱତନ୍ତ୍ର ଅଭିଯାନ। ଅକ୍ଟୋବର 2 ରୁ 31 ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଚାଲିବ ଏହି ଅଭିଯାନ। ପିଏମ୍ କିଷାନ ଯୋଜନାର ଆର୍ଥିକ ସହାୟତା ନିରବଚ୍ଛିନ୍ନ ଭାବେ ପାଇବା ପାଇଁ ଏଗ୍ରିଷ୍ଟାକ୍ ପୋର୍ଟାଲରେ କୃଷକ ପଞ୍ଜୀକରଣ, ବ୍ୟାଙ୍କ ଖାତା ସହ ଆଧାର ସିଡିଂ ଏବଂ ଇ-କେୱାଇସି କରିବା ବାଧ୍ୟତାମୂଳକ। ଏଥିପାଇଁ ପଞ୍ଚାୟତସ୍ତରୀୟ କୃଷି କର୍ମଚାରୀ, ରାଜସ୍ୱ ଅଧିକାରୀ କିମ୍ବା ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି ପ୍ରକ୍ରିୟା ତୁରନ୍ତ ସମ୍ପୂର୍ଣ୍ଣ କରନ୍ତୁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର। ପିଏମ୍ କିଷାନ ହିତାଧିକାରୀଙ୍କ ପାଇଁ ଜରୁରୀ ସୂଚନା। ଯୋଗ୍ୟ ଚାଷୀଙ୍କ ନିକଟରେ ସହାୟତା ପହଞ୍ଚାଇବା ଏବଂ ଡାଟାବେସ୍କୁ ସ୍ୱଚ୍ଛ ଓ ନିର୍ଭୁଲ କରିବା ପାଇଁ ଭାରତ ସରକାର ଆରମ୍ଭ କରୁଛନ୍ତି ଏକ ସ୍ୱତନ୍ତ୍ର ଅଭିଯାନ। ଅକ୍ଟୋବର 2 ରୁ 31 ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଚାଲିବ ଏହି ଅଭିଯାନ। ପିଏମ୍ କିଷାନ ଯୋଜନାର ଆର୍ଥିକ ସହାୟତା ନିରବଚ୍ଛିନ୍ନ ଭାବେ ପାଇବା ପାଇଁ ଏଗ୍ରିଷ୍ଟାକ୍ ପୋର୍ଟାଲରେ କୃଷକ ପଞ୍ଜୀକରଣ, ବ୍ୟାଙ୍କ ଖାତା ସହ ଆଧାର ସିଡିଂ ଏବଂ ଇ-କେୱାଇସି କରିବା ବାଧ୍ୟତାମୂଳକ। ଏଥିପାଇଁ ପଞ୍ଚାୟତସ୍ତରୀୟ କୃଷି କର୍ମଚାରୀ, ରାଜସ୍ୱ ଅଧିକାରୀ କିମ୍ବା ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି ପ୍ରକ୍ରିୟା ତୁରନ୍ତ ସମ୍ପୂର୍ଣ୍ଣ କରନ୍ତୁ।

0: ଆଲୋଚନା ବହୁତ ସୁନ୍ଦର ଲାଗିଲା। ଶଙ୍କର ଭାଇଙ୍କୁ ବହୁତ ବହୁତ ଧନ୍ୟବାଦ। ଆଉ ଅନୁରୋଧ ମଧ୍ୟ ରହିଲା ଅପା, ସୁନ୍ଦର ସୁନ୍ଦର ଆଲୋଚନା ସବୁ ଲେଖିକି ପ୍ରଚାର ପ୍ରସାର କରିବା ପାଇଁ ବ୍ୟବସ୍ଥା କରନ୍ତୁ। ଆଉ ଅପା ଓ ଭାଇମାନଙ୍କୁ ମଧ୍ୟ ଆମର ଅନୁରୋଧ, ନୂଆ ନୂଆ ନାଟକ ପ୍ରସ୍ତୁତ କରି ଶୁଣାଇବେ ନିଶ୍ଚୟ। ଶେଷରେ ଦୁଇ ଅପାଙ୍କୁ ପୁଣି ଥରେ ନମସ୍କାର।
1: ବହୁତ ସୁନ୍ଦର ଚିଠିଟିଏ ଦେଇଛନ୍ତି ଶ୍ରୋତା ବନ୍ଧୁ। ଆପଣଙ୍କ ଚିଠି ଯେତିକି ସୁନ୍ଦର ତାଠୁ ଅଧିକ ସୁନ୍ଦର ଆପଣମାନଙ୍କର ଅନୁରୋଧ। ବହୁତ ଖୁସି ଲାଗିଲା ଶ୍ରୋତା ବନ୍ଧୁ, ଆପଣମାନେ ଆକାଶବାଣୀ ବାରିପଦା କେନ୍ଦ୍ରର ନିୟମିତ ଶ୍ରୋତା ଜାଣି ଆପଣମାନେ ଶୁଣୁଛନ୍ତି ଗୀତିକଥା, ନାଟକ, ପୁଣି ବ୍ୟଙ୍ଗ ଆଲୋଚନା। ବେଶୀ ବ୍ୟଙ୍ଗ ଆଲୋଚନା ଆପଣଙ୍କ ମନକୁ ଖୁସି କରେଇ ପାରୁଛି, ସେଥିପାଇଁ ଦେଇଥିବା ଧନ୍ୟବାଦକୁ ଶଙ୍କର ଜେନା ଭାଇଙ୍କୁ ଜଣାଇଦେଲୁ ଆମର ଏହି ସମୀପେଶୁ କାର୍ଯ୍ୟକ୍ରମ ମାଧ୍ୟମରେ। ଆହୁରି ଆପଣଙ୍କ ଅନୁରୋଧକୁ ମଧ୍ୟ ଜଣାଇଦେଲୁ, ସେ ଆହୁରି ସୁନ୍ଦର ସୁନ୍ଦର ଆଲୋଚନା ଲେଖି ଆପଣ ସମସ୍ତଙ୍କୁ ଭେଟିଦେବେ। ଆକାଶବାଣୀ ବାରିପଦା କେନ୍ଦ୍ରରୁ ନାଟକ ତ ପ୍ରଚାର ପ୍ରସାର କରାଯାଉଛି, ତଥାପି ନୂଆ ନୂଆ ନାଟକ ମଧ୍ୟ ଆମେ ଶୁଣେଇବୁ ନିଶ୍ଚୟ, ଯେହେତୁ ଆପଣମାନେ ଅନୁରୋଧ କରିଛନ୍ତି। ତେବେ ଶ୍ରୋତା ବନ୍ଧୁ, ଆପଣମାନେ ରେଡିଓକୁ ଏମିତି ଭଲ ପାଉଥାନ୍ତୁ, ଆହୁରି ଅନେକ କାର୍ଯ୍ୟକ୍ରମ ସବୁ ମଧ୍ୟ ପ୍ରଚାର ପ୍ରସାର କରାଯାଉଛି, ସେ ସବୁକୁ ମଧ୍ୟ ଶୁଣନ୍ତୁ ଏବଂ ସୁଚିନ୍ତିତ ମତାମତ ଦେଇ ଚିଠି ନିଶ୍ଚୟ ଦିଅନ୍ତୁ। ଚିଠି ଦେବାକୁ ଜମାରୁ ଭୁଲିବେନି ଶ୍ରୋତା ବନ୍ଧୁ, ଜମାରୁ ନୁହେଁ ହେଲା। ପରବର୍ତ୍ତୀ ଚିଠିକୁ ଯିବା ନିବେଦିତା।
0: ପରବର୍ତ୍ତୀ ଚିଠିଟି ଦେଇଛନ୍ତି ପ୍ରତାପପୁରରୁ ବାଇନ ଦାସ। ସେ ଲେଖିଛନ୍ତି, ସମୀପେଶୁ ବିଭାଗର ପରିଚାରିକା ଦୁଇ ଅପାଙ୍କୁ ମୋର ଶୁଭକାମନା ସଙ୍ଗେ ନମସ୍କାର।
1: ଆମର ମଧ୍ୟ ଶୁଭକାମନା ସଙ୍ଗେ ପ୍ରତି ନମସ୍କାର ବାଇନ ଭାଇ।
0: ପୁଣି ସେ ଲେଖିଛନ୍ତି, ଗତ ସେପ୍ଟେମ୍ବର ମାସ 27 ତାରିଖ ରବିବାର ଦିନ କିଶୋର ସ୍ୱର କାର୍ଯ୍ୟକ୍ରମରେ ସଙ୍ଗୀତ ରୂପକ ଆସିଲାଣି ଶରତ ବହୁତ ସୁନ୍ଦର ଲାଗିଲା। ପିଲାମାନେ ବହୁତ ସୁନ୍ଦର ସୁନ୍ଦର ଗୀତ ସବୁ ଗାଇଛନ୍ତି। ଅପା ଦୁହିଁଙ୍କର କଥାବାର୍ତ୍ତା ଶୈଳୀ ମଧ୍ୟ ବହୁତ ସୁନ୍ଦର ଆଉ ମନଛୁଆଁ ହୋଇଥିଲା। ମୁଁ ସବୁ କାର୍ଯ୍ୟକ୍ରମ ଶୁଣୁଛି, ଚାଷବାସ, ପରିକ୍ରମା, ବିଜ୍ଞାନ ବାର୍ତ୍ତା ଏବଂ ସ୍ୱାସ୍ଥ୍ୟ ସମ୍ପଦ କାର୍ଯ୍ୟକ୍ରମ ମଧ୍ୟ ଶୁଣୁଛି। ଡାକ୍ତରମାନେ ବିଭିନ୍ନ ରୋଗର କାରଣ ଓ ତାର ପ୍ରତିକାର ସମ୍ପର୍କରେ ମଧ୍ୟ ସାକ୍ଷାତକାରରେ କହୁଛନ୍ତି, ବହୁତ କଥା ଜାଣି ହେଉଛି। ତେଣୁ ସମସ୍ତ ରେଡିଓ ପ୍ରେମୀ ଭାଇ ଓ ଭଉଣୀମାନଙ୍କୁ ଅନୁରୋଧ, ରେଡିଓ ଶୁଣନ୍ତୁ ଏବଂ ଚିଠି ମଧ୍ୟ ଦିଅନ୍ତୁ, ନିଶ୍ଚିତ ଆପଣମାନେ ସବୁ କଥା ଜାଣିପାରିବେ।
1: ବା ବାଇନ ଭାଇ ବା, ଆପଣଙ୍କ ଚିଠି ପାଇ ଆମେ ଦୁହେଁ ବହୁତ ଖୁସି ହେଲୁ। ସେପ୍ଟେମ୍ବର ମାସ 27 ତାରିଖର କିଶୋର ସ୍ୱର କାର୍ଯ୍ୟକ୍ରମ ଶୁଣି ସୁନ୍ଦର ମତାମତଟିଏ ଦେଇଛନ୍ତି, ଧନ୍ୟବାଦ ମଧ୍ୟ ଦେଇଛନ୍ତି, ଆଉ ଆମ ଦୁହିଁକୁ ଆନ୍ତରିକ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି। ସେଥିପାଇଁ ଆପଣଙ୍କୁ ଆମର ଅଶେଷ ଅଶେଷ ଧନ୍ୟବାଦ। ପିଲାଙ୍କୁ ଦେଇଥିବା ଧନ୍ୟବାଦକୁ ମଧ୍ୟ ଏହି ସମୀପେଶୁ କାର୍ଯ୍ୟକ୍ରମ ମାଧ୍ୟମରେ ଜଣାଇଦେଲୁ ବାଇନ ଭାଇ। ଆପଣଙ୍କର ଧନ୍ୟବାଦ ତାଙ୍କ ପାଇଁ ହେଉ ଆଶୀର୍ବାଦ। ଆଜିର ଶିଶୁ କାଲିର ନାଗରିକ ପରା, ତେଣୁ ତାଙ୍କୁ ଉତ୍ସାହିତ କଲେ ସେମାନେ ଅନେକ ଦୂରକୁ ଆଗେଇ ଯିବେ। ତେଣୁ ସେମାନେ କିପରି ଭଲ ବାଟକୁ ଯିବେ, ମନରେ ଭଲ ଭାବନା ଆଣିବେ, ନୂତନ ଚିନ୍ତାଧାରା ତାଙ୍କ ମନରେ ଆସିବ, ସେ ଦିଗରେ ଆମେ ସମସ୍ତେ ଚେଷ୍ଟା କରିବା। ବିଭିନ୍ନ ମାଧ୍ୟମରେ ନୀତି ଶିକ୍ଷା ଦେବା, ଗଳ୍ପ ମାଧ୍ୟମରେ, କବିତା ମାଧ୍ୟମରେ, ବିଭିନ୍ନ ପ୍ରକାର ଆଲୋଚନା ମାଧ୍ୟମରେ ତାଙ୍କୁ ଭଲ ଦିଗ ଦର୍ଶେଇବା, ସେଥିପ୍ରତି ସଚେତନ ହେବା ନିହାତି ଜରୁରୀ ବାଇନ ଭାଇ। ଆପଣଙ୍କ ଚିଠି ତ ସମାଜ ସଚେତନ ଧର୍ମୀ ଚିଠି। ଆପଣଙ୍କ ଚିଠି କହୁଛି ଆପଣ କେବଳ ପିଲାଙ୍କ କାର୍ଯ୍ୟକ୍ରମ ନୁହେଁ, ସବୁ ବିଭାଗର କାର୍ଯ୍ୟକ୍ରମ ଶୁଣୁଛନ୍ତି, ଚାଷବାସ, ପରିକ୍ରମା, ବିଜ୍ଞାନ ବାର୍ତ୍ତା, ସ୍ୱାସ୍ଥ୍ୟ ସମ୍ପଦ କାର୍ଯ୍ୟକ୍ରମ ମଧ୍ୟ ଶୁଣୁଛନ୍ତି, ଆଉ ଏଥିରୁ ବହୁତ କଥା ମଧ୍ୟ ଜାଣିପାରୁଛନ୍ତି, ଦୈନନ୍ଦିନ ଜୀବନରେ ତାକୁ ଉପଯୋଗ ମଧ୍ୟ କରୁଛନ୍ତି। ବହୁତ ସୁନ୍ଦର କଥା ବାଇନ ଭାଇ। ଆଉ ଗୋଟିଏ କଥା ଆପଣଙ୍କ ଚିଠିରୁ ପାଇଲୁ ବାଇନ ଭାଇ, ଯେ ଆପଣ ଅନ୍ୟ ଶ୍ରୋତା ବନ୍ଧୁମାନଙ୍କୁ ଆକାଶବାଣୀ ବାରିପଦା କେନ୍ଦ୍ରରୁ ପ୍ରଚାରିତ କାର୍ଯ୍ୟକ୍ରମ ସବୁ ଶୁଣି ଚିଠି ଦେବା ପାଇଁ କହିଛନ୍ତି, ଏକଥା ଆମ ମନରେ ଭରିଦେଲା ଅଜସ୍ର ଖୁସି। ତେବେ ବାଇନ ଭାଇ, ଶେଷରେ ଆପଣଙ୍କୁ ଆହୁରି ଥରେ ଦୁଇ ଅପାଙ୍କ ତରଫରୁ ଧନ୍ୟବାଦ, ଆଉ ଅନୁରୋଧ ରହିଲା ଚିଠି ଦେବାରେ ଜମାରୁ ଡେରି କରିବେନି ହେଲା।
0: ଅପା, ଚିଠିରେ ଚିଠିରେ ତ ଆଜି ଅନେକ କଥା ହେଲୁ।
1: ହଁ ନିବେଦିତା, ଚିଠିରେ ଚିଠିରେ ବହୁତ କଥା ହେଲୁ, ଇଚ୍ଛା ହେଉଛି ଆଉ କିଛି ସମୟ ଗପସପ ହେବାକୁ, ହେଲେ ସମୟ ତା କରିବାକୁ ଦେଲେ ତ?
0: ହଁ ଅପା, ସମୟ ତ ହେଇଗଲାଣି, ତେବେ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବା।
1: ହଁ ନିଶ୍ଚୟ, ତେବେ ଶ୍ରୋତା ବନ୍ଧୁମାନଙ୍କୁ ଗୋଟିଏ କଥା କହି ରଖିବା, ଆକାଶବାଣୀ ବାରିପଦା କେନ୍ଦ୍ରରୁ ପ୍ରଚାର ହେଉଥିବା ସବୁ କାର୍ଯ୍ୟକ୍ରମକୁ ଶୁଣନ୍ତୁ ଏବଂ ସୁଚିନ୍ତିତ ବହୁମୂଲ୍ୟ ମତାମତ ଦେଇ ଚିଠି ଏମିତି ଦେଉଥାନ୍ତୁ ଏଇ ଠିକଣାରେ। ଆମ ଠିକଣା ସମୀପେଶୁ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା, ପିନକୋଡ 7570002।
2: ତେବେ ଶ୍ରୋତା ବନ୍ଧୁ, ଆଜି ପାଇଁ ଏଇଠି ରହୁଛୁ, ନମସ୍କାର।

ଶ୍ରୋତାବନ୍ଧୁ ଶୁଣିଲେ ସମୀପେଶୁ କାର୍ଯ୍ୟକ୍ରମ। ଉପସ୍ଥାପନା ଥିଲେ ବୀଣା ପାଣି ସିଂ ଏବଂ ନିବେଦିତା ବାରିକ। ଆକାଶବାଣୀ ବାରିପଦା ଆରମ୍ଭ କରୁଛୁ ଅତୀତର ଗୀତକୁ ନେଇ କାର୍ଯ୍ୟକ୍ରମ ଗୀତ ଅତୀତ।

0: ଏତେବେଳେ ଯେ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା ଚୁଡ଼ି ଘୁଡ଼ିରେ ସମୟ ବର୍ତ୍ତମାନ ରାତି 10ଟା ଶ୍ରୋତାବନ୍ଧୁ ଆରମ୍ଭ କରୁଛୁ ଲୋକଗୀତ କାର୍ଯ୍ୟକ୍ରମରେ ଆଜି ଶୁଣନ୍ତୁ ପାଲା ପରିବେଷଣ କରୁଛନ୍ତି ଗଗନ ବିହାରୀ ସିଂ ଏବଂ ସାଥୀ କଳାକାରମାନେ ହେଲେ ଶୁଣିପାରିବେ ଏହି ବିଜ୍ଞାପନ ପରେ ପରେ
1: ପିଏମ୍ କିଷାନ ହିତାଧିକାରୀଙ୍କ ପାଇଁ ଜରୁରୀ ସୂଚନା। ଯୋଗ୍ୟ ଚାଷୀଙ୍କ ନିକଟରେ ସହାୟତା ପହଞ୍ଚାଇବା ଏବଂ ଡାଟାବେସ୍କୁ ସ୍ୱଚ୍ଛ ଓ ନିର୍ଭୁଲ କରିବା ପାଇଁ ଭାରତ ସରକାର ଆରମ୍ଭ କରୁଛନ୍ତି ଏକ ସ୍ୱତନ୍ତ୍ର ଅଭିଯାନ। ଅକ୍ଟୋବର 2ରୁ 31 ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଚାଲିବ ଏହି ଅଭିଯାନ। ପିଏମ୍ କିଷାନ ଯୋଜନାର ଆର୍ଥିକ ସହାୟତା ନିରବଚ୍ଛିନ୍ନ ଭାବେ ପାଇବା ପାଇଁ ଏଗ୍ରିଷ୍ଟା ପୋର୍ଟାଲରେ କୃଷକ ପଞ୍ଜୀକରଣ, ବ୍ୟାଙ୍କ ଖାତା ସହ ଆଧାର ସିଡିଂ ଏବଂ ଇ-କେୱାଇସି କରିବା ବାଧ୍ୟତାମୂଳକ। ଏଥିପାଇଁ ପଞ୍ଚାୟତସ୍ତରୀୟ କୃଷି କର୍ମଚାରୀ, ରାଜସ୍ୱ ଅଧିକାରୀ କିମ୍ବା ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି ପ୍ରକ୍ରିୟା ତୁରନ୍ତ ସମ୍ପୂର୍ଣ୍ଣ କରନ୍ତୁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର। ପିଏମ୍ କିଷାନ ହିତାଧିକାରୀଙ୍କ ପାଇଁ ଜରୁରୀ ସୂଚନା। ପିଏମ୍ କିଷାନ ହିତାଧିକାରୀଙ୍କ ପାଇଁ
2: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ, ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ

ଭିତରେ କିଏ ନା ରାଣୀ କିନ୍ତୁ ସେତିକି ସମୟରେ ହେଲା କଣ ଗରୁଡ ଆସି ଦେଖିଲା ବୋଧେ ନାଲି ରଙ୍ଗ ଭିତରେ କିଏ ଜଣେ ଗାଧୋଉଛି।